ଆକାଶବାଣୀ ବାରିପଦା। ଆଜି ମଙ୍ଗଳବାର 1948 ଶତାବ୍ଦୀର ଆଶ୍ୱିନ ସାତ ଦିନ, ତଦନୁଯାୟୀ 2026 ମସିହା ସେପ୍ଟେମ୍ବର ମାସର 29 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଚକେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:59 ମିନିଟ୍।

ଏଥିସହିତ ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ଥିଲେ ସୁଭାଷ ଦାସ, ଅନିଲ ବାଉରା, ନମିତା ଅଗ୍ରୱାଲ, କୁମାର ବାପି, ଶୈଳଭାମା ଏବଂ ଇରା ମହାନ୍ତି। ଗୀତଗୁଡ଼ିକ ଥିଲା ଜଗନ୍ନାଥ ପଣ୍ଡା, ଅଲେଖ ବିଶ୍ୱାଳ, ନିମାଇ ମହାନ୍ତି, ଶୀର୍ଷାନନ୍ଦ ଦାସ କାନୁନଙ୍କ ଏବଂ ଡକ୍ଟର ନିର୍ମଳ ନାୟକଙ୍କ ରଚନାରୁ। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ।

ଜଣେ ମହାଦାନୀ ରାଜା ଥିଲେ। ଦାନ କରିବା ପାଇଁ ତାଙ୍କର ଅଶେଷ ଶ୍ରଦ୍ଧା ଏବଂ ଆଗ୍ରହ ଥିଲା। ଥରେ ସେ ତାଙ୍କର ଭଣ୍ଡାରକୁ ଖୋଲି ଦେଇ ଘୋଷଣା କଲେ, ଯିଏ ଯାହା ଚାହିଁବ ନେଇପାରିବ। ଦେଶ ବିଦେଶରୁ ଦାନ ଗ୍ରହଣ ଆଶାରେ ଆସିଥିବା ଲୋକମାନେ ଖାଦ୍ୟ, ବସ୍ତ୍ର, ଧନରତ୍ନ ଆନନ୍ଦ ମନରେ ନେଇ ଚାଲିଥାନ୍ତି। ସମସ୍ତଙ୍କ ମୁହଁରେ ମହାଦାନୀ ରାଜାଙ୍କର ପ୍ରଶଂସା ଲାଗି ରହିଥାଏ। ରାଜାଙ୍କର ଅକଳନ୍ତି ସମ୍ପତ୍ତି, ବହୁ ଲୋକ ବହୁ ବର୍ଷ ଧରି ଖାଇଲେ ବୋହିଲେ ଶେଷ ହେବ ନାହିଁ। ଦରିଦ୍ରକୁ ଧନ, ରୋଗୀକୁ ଔଷଧ ଏବଂ ପଥ୍ୟ, ଯାହାର ଯାହା ଅଭାବ ଅଛି ତାହା ଦାନ କରିବା ପାଇଁ ଅମାତ୍ୟମାନଙ୍କୁ ରାଜାଙ୍କର ଆଦେଶ ଥିଲା। ଦାନ ଖଇରାତ ଚାଲିଥିବା ବେଳେ ହଠାତ୍ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଲା। ଦାନସ୍ଥଳରେ ଉପସ୍ଥିତ ଜଣେ ବୃଦ୍ଧା କୌଣସି ଦାନ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କଲେ ନାହିଁ। ଅମାତ୍ୟମାନେ ପଚାରିଲେ, ମା, ଆପଣଙ୍କର କ'ଣ ଦରକାର? ଟଙ୍କା, ସୁନା, ହୀରା, ନୀଳା, ପାଟପତନୀ, ଫଳ, ମୂଳ, ମିଠେଇ, ଜିଲିପି, କ'ଣ ଦରକାର? ଯେତେ ଇଚ୍ଛା ସେତେ ନେଇ ସନ୍ତୁଷ୍ଟ ଚିତ୍ତରେ ଯିବା ପାଇଁ ମହାରାଜାଙ୍କର ଆଦେଶ ଅଛି। ବୃଦ୍ଧା ଜଣଙ୍କ ସମସ୍ତ ଜିନିଷ ପ୍ରତି ଉଦାସୀନ ଥିବା ଭଳି ମନେ ହେଲା। ଜିନିଷକୁ ଦେଖିଲା ମାତ୍ରେ ସେ ମୁହଁ ଫେରାଇ ନେଉଥିଲେ। ଜଣେ ଅମାତ୍ୟ ଅତି ବିନୀତ ଭାବରେ ପଚାରିଲେ, ମା, କୁହନ୍ତୁ, ଆପଣ କ'ଣ ପାଇଲେ ସନ୍ତୁଷ୍ଟ ହେବେ? ବୃଦ୍ଧା ଉତ୍ତର ଦେଲେ, ମୁଁ ମହାରାଜାଙ୍କୁ ଏକଥା ଏକାନ୍ତରେ କହିବି। ସଙ୍ଗେ ସଙ୍ଗେ ରାଜାଙ୍କ ନିକଟକୁ ସମ୍ବାଦ ପଠାଗଲା। ହାତୀ ଉପରେ ଛତି ତଳେ ବସି ରାଜା ବିଜେ ହେଲେ। ଅମାତ୍ୟମାନେ ପଚାରିଲେ, ମା, ମହାରାଜ ବିଜେ ହେଲେଣି, ଏଥର ଆପଣା ମନର କଥା କହିଦିଅନ୍ତୁ, ଯାହା ମାଗିବେ ସବୁ ମିଳିଯିବ। ବୃଦ୍ଧା ଜଣଙ୍କ କହିଲେ, ମହାରାଜା ମୋ ପାଖକୁ ଆସିଲେ ମୁଁ କହିବି, ସେ ହାତୀ ଉପରେ ବସିଛନ୍ତି, ମୋ କଥା ଶୁଣିପାରିବେ କେମିତି? ତତ୍କ୍ଷଣାତ୍ ରାଜା ହାତୀ ଉପରୁ ଓହ୍ଲାଇ ତଳକୁ ଆସିଲେ। ଅତି ବିନୀତ ଭାବରେ ପ୍ରଶ୍ନ କଲେ, ମା, ଆପଣ କ'ଣ ପାଇଲେ ସନ୍ତୁଷ୍ଟ ହେବେ? ହଠାତ୍ ବୃଦ୍ଧା ଅତି ଆବେଗ ଭରା କଣ୍ଠରେ କହିଲେ, ତୁମକୁ ମହାରାଜ, ତୁମେ ମୋର ଧନ, ତୁମେ ମୋର ରଙ୍କୁଣୀ ରତନ, ତୁମେ ମୋର ପୁତ୍ର, ତୁମେ ଥିଲେ ମୋର ଆଉ କିଛି ଲୋଡ଼ା ନାହିଁ ବାପ। ଇଏ ଧନ, ସମ୍ପଦ, ଖାଦ୍ୟ, ବସ୍ତ୍ର ପାଇଁ ମୋର ତିଳେ ମାତ୍ର ଲାଳସା ନାହିଁ, ମୁଁ ଚାହେଁ କେବଳ ତୁମକୁ। ବୃଦ୍ଧାଙ୍କର ଏଇଭଳି ସ୍ନେହପୂର୍ଣ୍ଣ ବାକ୍ୟରେ ରାଜାଙ୍କର ହୃଦୟ ତରଳିଗଲା। ସେ କହିଲେ, ଆପଣ ଆଜିଠାରୁ ମୋର ମା, ଆଜିଠାରୁ ଆପଣଙ୍କର ସ୍ଥାନ ରାଜପ୍ରାସାଦରେ, ଆପଣ ରାଜମାତା। ଏହି କାହାଣୀଟି କହିବାର ତାତ୍ପର୍ଯ୍ୟ ହେଉଛି, ଏ ସଂସାର ମାୟାର ଏକ ଯାଦୁଘର।

ଇଏ ଯାଦୁଘରର ଚମକରେ ବିମୋହିତ ମଣିଷ, ଏଇଟା ମୋର ସେଇଟା ମୋର ହେଇ ହେଇ ଜୀବନ ସାରା ଜିନିଷ ଗୋଟାଇବାରେ ଲାଗିଛି, ତଥାପି ତା ମନରେ ସନ୍ତୋଷ ନାହିଁ। ଟଙ୍କା ପାଇସାରିଲା ପରେ ଭାବୁଛି ହୀରା ମିଳନ୍ତା କି, ନିଯୁକ୍ତି ପାଇସାରିଲା ପରେ ଭାବୁଛି ପଦବୀ ମିଳନ୍ତା କି। ମଣିଷ ମନର ଆଶାର ଅନ୍ତ ନାହିଁ, ମାତ୍ର ଏଇ ଅନ୍ତହୀନ ଆଶାର ସ୍ରଷ୍ଟା ମାଲିକ ହେଉଛନ୍ତି ଅନ୍ତର୍ଯ୍ୟାମୀ। ତାଙ୍କୁ ଥରେ ଯିଏ ପାଇଯିବ, ସଂସାରର ସମସ୍ତ ଦ୍ରବ୍ୟ ଆପେ ଆପେ ତାର ହେଇଯିବ। ସମସ୍ତ ଐଶ୍ୱର୍ଯ୍ୟର ଅଧିକାରୀ ହେବାକୁ ତାକୁ ନିମିଷେ ମାତ୍ର ସମୟ ଲାଗିବ ନାହିଁ, କାରଣ ଐଶ୍ୱର୍ଯ୍ୟର ଅଧିକାରିଣୀ ମା ଲକ୍ଷ୍ମୀ ଠାକୁରାଣୀ ତାଙ୍କ ଆଜ୍ଞାକୁ ଅପେକ୍ଷା କରିଥାନ୍ତି। ଅଷ୍ଟସିଦ୍ଧି ନବନିଧି ତାଙ୍କର ଆଜ୍ଞାବହ ଭୃତ୍ୟ ପରି ଖଟୁଥାନ୍ତି, କାରଣ ସେ ରାଜରାଜେଶ୍ୱର ବ୍ରହ୍ମାଣ୍ଡ ଠାକୁର।

ଅନୁଚିନ୍ତା ଉପସ୍ଥାପନ କରିଥିଲେ ଶଙ୍କର୍ଷଣ ମଙ୍ଗରାଜ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 172ତମ ଭାଗ।

ଭଗବାନ ସ୍ୱୟଂ ବୃତ୍ରାସୁରକୁ ବିନାଶ କରିବାକୁ ଚାହିଁନାହାନ୍ତି। ସେ ଦେବଗଣଙ୍କୁ ଅଥର୍ପ ମୁନିଙ୍କ ପୁତ୍ର ଦଧିଚିଙ୍କ ଶରଣାପନ୍ନ ହେବାକୁ ପରାମର୍ଶ ଦେଇଛନ୍ତି। ଦଧିଚି ମୁନି ପ୍ରସନ୍ନ ହୋଇ ଯେବେ ତାଙ୍କ ଅସ୍ଥି ପ୍ରଦାନ କରିବେ, ତେବେ ସେହି ଅସ୍ଥି ନିର୍ମିତ ବଜ୍ର ଦ୍ୱାରା ବୃତ୍ରାସୁରକୁ ଇନ୍ଦ୍ର ନିହତ କରିବାକୁ ସମର୍ଥ ହେବେ ଏବଂ ଦେବଗଣ ନିଜ ନିଜ ତେଜ ଆଉ ଅସ୍ତ୍ରଶସ୍ତ୍ର ଫେରିପାଇବେ। ଏତିକି କହି ଭଗବାନ ବିଷ୍ଣୁ ଅନ୍ତର୍ହିତ ହୋଇଛନ୍ତି।

0: ଶୁଣୁଥିଲେ ଅତି ବଡ଼ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 172ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ଦାଶରଥୀ ଦାସ। ସଙ୍ଗୀତ ପରିଚାଳନା କରିଥିଲେ ତାରାକାନ୍ତ ପଣ୍ଡା। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। କଣ୍ଠଦାନ କରିଥିଲେ ଦୁଃଖିଷ୍ୟମ ତ୍ରିପାଠୀ, ମନ୍ମଥ ମିଶ୍ର, ସେବାରାଣୀ ମହାପାତ୍ର ଏବଂ ସଙ୍ଗୀତା ଗୋସାଇ। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ମକାରେ ଫଲ ଆର୍ମି ୱାର୍ମ କୀଟ ଲାଗିବାର ସମ୍ଭାବନା ଅଛି। ଜୈବିକ ଉପାୟରେ ଏହି କୀଟର ପରିଚାଳନା ପାଇଁ ଏକର ପ୍ରତି 1200 ଗ୍ରାମ ବ୍ୟୁବେରିଆ ବାସିଆନା ନାମକ କୀଟନାଶକକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଫଲ ଆର୍ମି ୱାର୍ମ ପରିଚାଳନା ପାଇଁ ଏକର ପ୍ରତି 80 ଗ୍ରାମ ଇମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ କିମ୍ବା 100 ମିଲିଲିଟର ସ୍ପାଇନୋଟୋରମ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ଷା ପରେ ପନିପରିବାରେ ଝାଉଁଳା ଓ ମୂଳ ସଢ଼ା ରୋଗ ଦେଖାଦେବାର ସମ୍ଭାବନା ଅଛି। ତେଣୁ ବର୍ଷା ଛାଡ଼ିଗଲା ପରେ ପ୍ରତି 10 ଲିଟର ପାଣିରେ 20 ଗ୍ରାମ ମେଟାଲାକ୍ସିଲ ସହିତ ମାଙ୍କୋଜେବ ଓ 1.5 ଗ୍ରାମ ଷ୍ଟ୍ରିପ୍ଟୋସାଇକ୍ଲିନ୍କୁ ମିଶାଇ ଫସଲ ମୂଳକୁ ସିଞ୍ଚନ କରନ୍ତୁ। 1 ଏକର ଟମାଟୋ ଚାଷ ପାଇଁ 200 ଗ୍ରାମ ଉନ୍ନତ କିସମ ବିହନ ଏବଂ 50 ଗ୍ରାମ ଶଙ୍କର କିସମ ବିହନ ଆବଶ୍ୟକ ହୋଇଥାଏ। ବିହନ ବୁଣିବାର 10 ଦିନ ଆଗରୁ ପ୍ରତି ପଟାଳିରେ 20 କିଲୋଗ୍ରାମ ଭଲ ଭାବରେ ଶୁଖିଥିବା ସଢ଼ା ଗୁଣ୍ଡ ଖତ ମାଟିରେ ମିଶାଯାଏ। 1 କିଲୋଗ୍ରାମ ମଞ୍ଜି ସହ 2 ଗ୍ରାମ କାର୍ବେଣ୍ଡାଜିମ୍ ନାମକ ଫିମ୍ପିନାଶକ କିମ୍ବା କାର୍ବୋସ୍କ୍ରିନ୍ ଓ ଥିରାମର ମିଳିତ ଫିମ୍ପିନାଶକ ବିହନରେ ମିଶାଇ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିବା ପରେ ବିହନକୁ ପଟାଳିରେ ମଞ୍ଜିକୁ ମଞ୍ଜି 2.5 ସେଣ୍ଟିମିଟର ଓ ଧାଡ଼ିକୁ ଧାଡ଼ି 5 ସେଣ୍ଟିମିଟର ରଖି 1 ସେଣ୍ଟିମିଟର ଗଭୀରରେ ବୁଣନ୍ତୁ। ମଞ୍ଜି ବୁଣି ସାରିବା ପରେ ପ୍ରତି ଲିଟର ପାଣିରେ 2 ଗ୍ରାମ କାର୍ବେଣ୍ଡାଜିମ୍ ନାମକ ଫିମ୍ପିନାଶକ ମିଶାଇ ମାଟିକୁ ଭଲ ଭାବରେ ଭିଜାନ୍ତୁ। ଏହାପରେ ପଟାଳିଗୁଡ଼ିକୁ ପଲିଥିନ୍ କିମ୍ବା ଶୁଖିଲା ପତ୍ରରେ ଘୋଡ଼ାଇ ରଖିବା ଦ୍ୱାରା ଶୀଘ୍ର ଗଜା ହୁଏ। ପଟାଳିର ଚାରିପଟେ କ୍ଲୋରୋପାଇରିଫସ୍ ଗୁଣ୍ଡ ପ୍ରୟୋଗ କଲେ ପିମ୍ପୁଡ଼ି ଲାଗନ୍ତି ନାହିଁ। ତଳି 4 ସପ୍ତାହର ହୋଇଗଲା ପରେ ମୁଖ୍ୟ ଜମିରେ ରୋପଣ କରନ୍ତୁ। କଦଳୀ ଜମିରୁ ବଳକା ପାଣି ନିଷ୍କାସନର ବ୍ୟବସ୍ଥା କରନ୍ତୁ। ଗଛ ନ ପଡ଼ିବା ପାଇଁ 4ରୁ 5ଟି ଗଛର ପତ୍ରଗୁଡ଼ିକୁ ଗୋଟିଏ ସ୍ଥାନରେ ବାନ୍ଧି ରଖନ୍ତୁ ଓ ଢେରା ଦିଅନ୍ତୁ। ସିଗାଟୋକା ପତ୍ରଦାଗ ରୋଗର ନିୟନ୍ତ୍ରଣ ପାଇଁ ଏକର ପ୍ରତି ମାଙ୍କଜେ 75% WP 400 ଗ୍ରାମ କିମ୍ବା କାର୍ବେଣ୍ଡାଜିମ୍ 12% ସହିତ ମାଙ୍କୋଜେବ 63% WP 400 ଗ୍ରାମ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ସୂର୍ଯ୍ୟମୁଖୀ ଚାଷରେ କଳଙ୍କୀ ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 0.5 ମିଲିଲିଟର ଡାଇଫେନୋକୋନାଜୋଲ 1 ଲିଟର ପାଣିରେ ମିଶାଇ ପତ୍ର ସିଞ୍ଚନ କରନ୍ତୁ। ଫୁଲ ସଢ଼ା ରୋଗ ଦମନ ଲାଗି ପ୍ରତି ଲିଟର ପାଣିରେ 3 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ମିଶାଇ ସିଞ୍ଚନ କରନ୍ତୁ। ଏହି ଚାଷରେ ଧଳା ମାଛି ଦମନ କରିବା ଲାଗି ହେକ୍ଟର ପ୍ରତି 125 ଗ୍ରାମ ଏସିଟାମିପ୍ରିଡ୍ କିମ୍ବା 100ରୁ 140 ମିଲିଲିଟର ଇମିଡାକ୍ଲୋପିଡ୍ 17.8% SL ଔଷଧ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ସୂର୍ଯ୍ୟମୁଖୀ ଫସଲରେ ଝାମଳା ରୋଗ ଦମନ ସକାଶେ ହେକ୍ଟର ପ୍ରତି 750 ଗ୍ରାମ କାର୍ବେଣ୍ଡାଜିମ୍ ଗଛର ମୂଳ ଅଂଶରେ ପ୍ରୟୋଗ କରନ୍ତୁ। ପତ୍ର ଚିତା ରୋଗ ଦମନ ପାଇଁ ହେକ୍ଟର ପ୍ରତି 2000 ଗ୍ରାମ ମାଙ୍କୋଜେବ 500 ଗ୍ରାମ କାର୍ବେଣ୍ଡାଜିମ୍ ବା ଥାୟୋଫେନେଟ୍ ମିଥାଇଲ 500 ମିଲିଲିଟର 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଅମୃତଭଣ୍ଡା ଗଛର ମୂଳ ସଢ଼ା ରୋଗର ପ୍ରତିକାର ପାଇଁ ଗଛ ମୂଳ ମାଟି ଟେକନ୍ତୁ ଓ ପାଣି ଜମିବାକୁ ଦିଅନ୍ତୁ ନାହିଁ। ରୋଗିଣା ଗଛକୁ ବାହାର କରିଦିଅନ୍ତୁ। ମେଟାଲାକ୍ସିଲ ସହ ମାଙ୍କୋଜେବ 1 ଲିଟର ପାଣିରେ 2 ଗ୍ରାମ ମିଶାଇ ଗଛ ମୂଳରେ ମାଟି ଭିଜା କରନ୍ତୁ।

ସଂସ୍କୃତରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ବାରିପଦା। ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ।

ଦିନବାରଟାରେ ରହିଛି ଝୁମର ଗୀତ। ପରିବେଷଣ କରିବେ ଶିଳ୍ପୀ ସୁଶାଣୀ ଚନ୍ଦ୍ର ମହାନ୍ତ ଏବଂ ସାଥୀ କଳାକାର। ଅପରାହ୍ନ 5:30 ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ। ସନ୍ଧ୍ୟା 6:00 ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ସୂଚନା ସମ୍ବାଦ ସନ୍ଧ୍ୟା 6:30। ଆଦିବାସୀ ସଙ୍ଗୀତ କ୍ରମରେ କହ୍ଲ ଗୀତ ରାତି 7:30। ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକରୁ। ହିନ୍ଦୀ କଥାଚିତ୍ରର ଗୀତ ରାତି 8:30 ପ୍ରକୃତି ଓ ପରିବେଶ ଗୀତ ଅତୀତ ରାତି 8:40। ସୁଗମ ସଙ୍ଗୀତ ରାତି 10:20। ଏକକ କଥାଚିତ୍ର କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ରର ଗୀତ ରାତି 10:30। ଶ୍ରୋତାବନ୍ଧୁ, ଏଥିରେ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ ଟିକେ ପରେ।

0: ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନ ଶେଷ ହୋଇଛି। ନିର୍ଦ୍ଧାରିତ କାର୍ଯ୍ୟସୂଚୀର ଚାରିଟି କାର୍ଯ୍ୟ ଦିବସ ପୂର୍ବରୁ ଅଧିବେଶନ ସମାପ୍ତ ହୋଇଛି। ଗତକାଲି ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଚଳିତ ଅଧିବେଶନରେ ମୋଟ ପାଞ୍ଚଟି ବୈଠକ ବସିଥିଲା। ବହି ତ୍ରୁଟି, ଏମ୍ଏମ୍ଡିଆର୍ ଆଦି ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଏହି ସ୍ୱଳ୍ପକାଳୀନ ଅଧିବେଶନରେ ସାତଟି ବିଧାୟକ ଉପସ୍ଥାପିତ ହୋଇଥିବା ବେଳେ ଚାରିଟି ବିଧାୟକ ପାରିତ ହୋଇଛି। ଏହା ବ୍ୟତୀତ ଦୁଇଟି ଅଧ୍ୟାଦେଶ, ଏଗାରଟି ବାର୍ଷିକ ରିପୋର୍ଟ, ଛଅଟି ସିଏଜି ରିପୋର୍ଟ, ଛଅଟି କାଗଜ ଉପସ୍ଥାପନ ସହ ଗୋଟିଏ ମୁଲତବୀ ପ୍ରସ୍ତାବ ନୋଟିସ୍ ଗ୍ରହଣ କରାଯାଇଥିଲା। ଗତକାଲି ଶେଷ ଦିନରେ ଗୃହରେ ଚାରିଟି ବିଲ୍ ପାରିତ ହୋଇଥିଲା। ସେଗୁଡ଼ିକ ହେଉଛି ଓଡ଼ିଶା ରାଜ୍ୟ ବୃତ୍ତି ବ୍ୟାପାର ଆଜୀବିକା ଏବଂ ନିୟୋଜନ କର ବିଲ୍ 2024, ଭାରତୀୟ ଷ୍ଟାମ୍ପ ସଂଶୋଧନ ବିଲ୍ 2024, ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ୍ 2024 ଏବଂ ଓଡ଼ିଶା ଜନବିଶ୍ୱାସ ବିଲ୍ 2024। ଦକ୍ଷିଣ ପୂର୍ବ ରେଳପଥ ଅଧୀନ ବଡ଼ବିଲ୍, ବଲାଣି, ଖାଦାନ ରେଳପଥର ଦୋହରୀକରଣ ପାଇଁ ଭାରତୀୟ ରେଳବାଇ ପକ୍ଷରୁ 122 କୋଟି ଟଙ୍କା ମଞ୍ଜୁର କରାଯାଇଛି। 6 କିଲୋମିଟର ବିଶିଷ୍ଟ ଏହି ପ୍ରକଳ୍ପ କେନ୍ଦୁଝର ଜିଲ୍ଲାରେ ନିର୍ମାଣ ହେବ। ପ୍ରକଳ୍ପଟି କାର୍ଯ୍ୟକ୍ଷମ ହେବା ପରେ ବାର୍ଷିକ ଅତିରିକ୍ତ 8.9 ନିୟୁତ ଟନ୍ ମାଲ୍ ପରିବହନ ଲକ୍ଷ୍ୟ ରଖାଯାଇଛି। ଏହାକୁ ଭାରତୀୟ ରେଳପଥର ଶକ୍ତି, ଖଣିଜ ଏବଂ ସିମେଣ୍ଟ କରିଡର ଭାବେ ଚିହ୍ନଟ କରାଯାଇ ବିକଶିତ କରାଯିବ। ରାଜ୍ୟରେ ସୁନାମି ପ୍ରସ୍ତୁତ ଗ୍ରାମ ସଂଖ୍ୟା 100କୁ ବୃଦ୍ଧି ପାଇଛି। ଚଳିତ ବର୍ଷ ୟୁନେସ୍କୋ IOC ପକ୍ଷରୁ 100ଟି ଉପକୂଳବର୍ତ୍ତୀ ଗ୍ରାମକୁ ସୁନାମି ପ୍ରସ୍ତୁତ ଗ୍ରାମ ଭାବେ ଘୋଷଣା କରାଯାଇଛି। ଭୁବନେଶ୍ୱର କନ୍ଭେନ୍ସନ୍ ସେଣ୍ଟରରେ ଜାତୀୟ ସୁନାମି ପ୍ରସ୍ତୁତ ବୋର୍ଡର ବୈଠକରେ ପର୍ଯ୍ୟାୟକ୍ରମେ 6ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ସୁନାମି ପ୍ରସ୍ତୁତ ଚିହ୍ନଟ କାର୍ଯ୍ୟକ୍ରମ ଲାଗୁ କରାଯାଇଥିବା ବେଳେ ଅନ୍ୟ 75ଟି ଗ୍ରାମରେ ଏହାକୁ ଲାଗୁ କରାଯିବ ବୋଲି କୁହାଯାଇଛି। 6ଟି ଉପକୂଳବର୍ତ୍ତୀ ଜିଲ୍ଲାର 381ଟି ସୁନାମି ପ୍ରବଣ ଗ୍ରାମ ଓ ଜନବସତିକୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର 12ଶ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ 13ଟି ବ୍ଲକର ଛାତ୍ରଛାତ୍ରୀମାନେ ଯୋଗଦେଇ ବିଭିନ୍ନ ସାହିତ୍ୟିକ ଓ ସାଂସ୍କୃତିକ ପ୍ରତିଯୋଗିତାରେ ପ୍ରତିଭା ପ୍ରଦର୍ଶନ କରିଥିଲେ। ଉତ୍ସବରେ ଯୋଗଦେଇଥିବା ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଲାଗି ପରାମର୍ଶ ଦେଇଥିଲେ। ନବରଙ୍ଗପୁର ଜିଲ୍ଲା ଝରି ଗାଁ ଗୋଷ୍ଠୀ ଶିକ୍ଷା ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବା ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକରେ ମଧ୍ୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ହୃତ୍ପିଣ୍ଡର ଯତ୍ନ ଏବଂ ହୃତ୍ପିଣ୍ଡ ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ଲାଗି ଆଜି ବିଶ୍ୱ ହୃତ୍ପିଣ୍ଡ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଗୋଟିଏ ବି ସ୍ପନ୍ଦନ ହରାନ୍ତୁ ନାହିଁ। 2000 ମସିହାରୁ ଏହି ଦିବସ ପାଳିତ ହୋଇଆସୁଛି। ଉଚ୍ଚ ରକ୍ତଚାପ, ମଧୁମେହ, ଅତ୍ୟଧିକ କୋଲେଷ୍ଟ୍ରଲ, ମୋଟାପଣ, ମାନସିକ ଦୁଶ୍ଚିନ୍ତା, ଧୂମପାନ,

0: କମ୍ ପରିଶ୍ରମ ଏବଂ ବଦଳୁଥିବା ଜୀବନଶୈଳୀ ପାଇଁ ଲୋକମାନେ ହୃଦ୍ରୋଗର ଶିକାର ହେଉଛନ୍ତି। ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ମ୍ୟାମାର ଉପକୂଳରେ ଥିବା ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ସେହିପରି ଉତ୍ତର ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ମହାନଦୀର ଶାଖା ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, କାଠଯୋଡ଼ି, କୁଆଖାଇ, ଦେବୀ, କୁଶଭଦ୍ରା ଆଦି ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର 5ଟି ବ୍ଲକର 306 ବିଦ୍ୟାଳୟକୁ ଆଜି ପାଇଁ ବନ୍ଦ ରଖାଯାଇଛି। ଆଜି ସକାଳ 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 629.67 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 482,547 ଫୁଟ ଜଳ ପ୍ରବେଶ କରୁଥିବା ବେଳେ 28 ଗେଟ୍ ଦେଇ 455,252 ଫୁଟ ଜଳ ନିଷ୍କାସିତ ହେଉଛି। ଅପରପକ୍ଷରେ ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଗଭୀର ଅବପାତର ପ୍ରଭାବରେ 6 ଜିଲ୍ଲା ପ୍ରଭାବିତ ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ଲୋକଙ୍କୁ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତରିତ କରିବା ସହ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମାଲକାନଗିରି ଜିଲ୍ଲାର 1,324 ଅଙ୍ଗନବାଡ଼ି କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଆଙ୍ଗନକା ଉତ୍ସବ ଏବଂ ମୋ ଅଙ୍ଗନବାଡ଼ି ମୋ ଦାୟିତ୍ୱ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାପାନରେ ଚାଲିଥିବା 12 ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା 45 ବୃଦ୍ଧି ପାଇଛି। ଜାଭେଲିନ୍ ଥ୍ରୋରେ ଯଶବୀର ସିଂ ରୌପ୍ୟ ଓ ରୋହିତ ଯାଦବ କାଂସ୍ୟ ପଦକ ହାସଲ କରିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା। ବିଶ୍ୱ ହୃତ୍ପିଣ୍ଡ ଦିବସର ତାତ୍ପର୍ଯ୍ୟ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ବିଶ୍ୱରଞ୍ଜନ ମିଶ୍ର।
2: ହୃଦ୍ରୋଗର ଭୟାବହତା ଓ ଏହାର ପ୍ରତିକାର ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ସେପ୍ଟେମ୍ବର 29 ଦିନକୁ ସାରା ବିଶ୍ୱରେ ବିଶ୍ୱ ହୃତ୍ପିଣ୍ଡ ଦିବସ ରୂପେ ପାଳନ କରାଯାଏ। ହୃଦ୍ରୋଗ ଆଧୁନିକ ଯୁଗର ଏକ ମହାମାରୀ। ଏହାଦ୍ୱାରା ଅଳ୍ପ ବୟସରେ ଜୀବନହାନି ସହ ବହୁ ଲୋକ ରୋଗାକ୍ରାନ୍ତ ହୋଇ ନିଜର ଜୀବିକା ହରାଇବା ସହ ସାଧାରଣ ଜୀବନଧାରାରୁ ବଞ୍ଚିତ ହୋଇଥାନ୍ତି। ଆଧୁନିକ ଜୀବନଶୈଳୀ ହୃଦ୍ରୋଗର ମୁଖ୍ୟ କାରଣ। ବିଜ୍ଞାନ ଓ ଶିଳ୍ପର ଦ୍ରୁତ ଅଗ୍ରଗତି ଯୋଗୁଁ ଦୈନନ୍ଦିନ ଜୀବନରେ ଶାରୀରିକ ପରିଶ୍ରମ ଯଥେଷ୍ଟ କମିଯାଇଛି। ବିନା ଶ୍ରମ ସାଙ୍ଗକୁ ଖାଦ୍ୟର ରୂପ ବଦଳି ଯାଉଛି। ବର୍ତ୍ତମାନର ଖାଦ୍ୟ ଅଧିକ କ୍ୟାଲୋରି, ଅଧିକ ଫ୍ୟାଟ୍ ବା ସ୍ନେହସାର ସହ ମାତ୍ରାଧିକ ଲୁଣ ଓ କମ୍ ତନ୍ତୁଯୁକ୍ତ ହୋଇଥିବାରୁ ଏହା ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ହୋଇପଡ଼ିଛି। ଶରୀରର ସମସ୍ତ ପ୍ରକାର ଦୈନନ୍ଦିନ ପ୍ରକ୍ରିୟା ଓ ଶାରୀରିକ ଶ୍ରମ ପାଇଁ ଶକ୍ତି ବା କ୍ୟାଲୋରି ଖାଦ୍ୟରୁ ମିଳିଥାଏ, କିନ୍ତୁ ଶ୍ରମର ଅଭାବ ସାଙ୍ଗକୁ ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଦ୍ୱାରା ସମସ୍ତ ଅଧିକ କ୍ୟାଲୋରି ଦେହରେ ଚର୍ବି ରୂପେ ସଞ୍ଚିତ ହୁଏ। ଏହା ଦେହକୁ କ୍ରମଶଃ ପୃଥୁଳକାୟ କରିଦେଇଥାଏ। ଚର୍ବି ଦେହର ସମ୍ମୁଖ ଭାଗରେ ଅଧିକ ଜମି ରହି ଉଦରର ଆକାର ବଢ଼ାଇଥାଏ। ଏଭଳି ପୃଥୁଳକାୟ ଶରୀର ବିଭିନ୍ନ ପ୍ରକାରର ରୋଗ ସୃଷ୍ଟିର କାରଣ ହୋଇଥାଏ। ଏହାଦ୍ୱାରା ମଧୁମେହ, ଉଚ୍ଚ ରକ୍ତଚାପ, ରକ୍ତରେ କୋଲେଷ୍ଟ୍ରଲର ମାତ୍ରା ବଢ଼ିବା ପରି ବହୁ ମାରାତ୍ମକ ରୋଗ ଦେଖାଦିଏ। ଏପରି ରୋଗ ଦ୍ୱାରା ହୃତ୍ପିଣ୍ଡର ଧମନୀମାନଙ୍କରେ ଚର୍ବିର ଆସ୍ତରଣ ଜମିଯାଇ ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି ହେବା ଦ୍ୱାରା ହୃଦ୍ରୋଗ ଓ ହୃଦ୍ଘାତ ବା ହାର୍ଟ ଆଟାକ୍ ହେବାର ସମ୍ଭାବନା ଅନେକ ଗୁଣରେ ବଢ଼ିଯାଇଥାଏ। ଉଚ୍ଚ ରକ୍ତଚାପ ଓ ମଧୁମେହ ଦ୍ୱାରା ମସ୍ତିଷ୍କ ଘାତ ବା ଷ୍ଟ୍ରୋକ୍ ଓ ବୃକ୍କଜନିତ ସମସ୍ୟା ହେବାର ସମ୍ଭାବନା ମଧ୍ୟ ବଢ଼ିଯାଏ। ଏହାଦ୍ୱାରା ଆଧୁନିକ ଜୀବନରେ ସାମାଜିକ ଓ ବୃତ୍ତିଗତ ବ୍ୟସ୍ତତା ବା ଷ୍ଟ୍ରେସ୍, ଧୂମପାନ ଓ ତମାଖୁ ସେବନ ହୃଦ୍ରୋଗ ସୃଷ୍ଟିରେ ସହାୟକ ହୋଇଥାଏ। ନିକଟରେ ବାୟୁ ପ୍ରଦୂଷଣ ମଧ୍ୟ ହୃଦ୍ରୋଗ ସୃଷ୍ଟିରେ ଏକ ମୁଖ୍ୟ କାରଣ ରୂପେ ଦେଖାଦେଇଛି। ହୃଦ୍ରୋଗରୁ ରକ୍ଷା ପାଇବା ପାଇଁ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଏକାନ୍ତ ଆବଶ୍ୟକ। ସୁଷମ ଖାଦ୍ୟ, ନିୟମିତ ବ୍ୟାୟାମ, ତମାଖୁ ବର୍ଜନ ଓ ମାନସିକ ସନ୍ତୁଳତା ହୃଦ୍ରୋଗରୁ ନିଜକୁ ଦୂରେଇ ରଖିପାରିବ। ଖାଦ୍ୟରୁ କ୍ୟାଲୋରି କମାଇବା ପାଇଁ ଚିନି, ମିଠା ଜିନିଷ, ଭାତ, ରୁଟି, ତେଲ ଓ ଛଣାଛଣି ଜିନିଷର ପରିମାଣ ଖାଦ୍ୟରେ କମ୍ କରି ପରିବା, ଶାଗ, ସାଲାଡ଼ର ମାତ୍ରା ବଢ଼ାଇବା ଦରକାର। ସମସ୍ତ ପ୍ରକାରର ମୃଦୁ ପାନୀୟ, ପ୍ରକ୍ରିୟାକୃତ ଖାଦ୍ୟ ବା ପ୍ରସେସ୍ଡ ଫୁଡ୍, ରେଡି ଟୁ ଇଟ୍ ବ୍ରେକ୍ଫାଷ୍ଟ, ପ୍ୟାକିଂ ହୋଇଥିବା ଖାଦ୍ୟ ଓ ଫାଷ୍ଟଫୁଡ୍ ଦେହ ପାଇଁ ଅତ୍ୟନ୍ତ କ୍ଷତିକାରକ। ସମସ୍ତ ପ୍ରକାର ବେକରୀ ଫୁଡ୍ ବା କେକ୍ ଓ ବିସ୍କୁଟ୍ ମାନଙ୍କରେ ଟ୍ରାନ୍ସଫ୍ୟାଟ୍ ନାମକ ଏକ ମାରାତ୍ମକ ହୃଦ୍ରୋଗ ସୃଷ୍ଟିକାରୀ ଫ୍ୟାଟ୍ ଥାଏ। ଏପରି ଖାଦ୍ୟର ପରିମାଣ କମାଇବା ମଧ୍ୟ ଜରୁରୀ। ଲୁଣର ପରିମାଣ ଯେତେ କମ୍ ହେବ ତାହା ହୃତ୍ପିଣ୍ଡ ପାଇଁ ଉପଯୋଗୀ। ରାନ୍ଧିବାରେ ପଡ଼ୁଥିବା ଲୁଣକୁ କମାଇ ସମସ୍ତ ଲୁଣଯୁକ୍ତ

ଖାଦ୍ୟ ଓ ଟେବୁଲ ସଲ୍ଟର ବ୍ୟବହାର ବନ୍ଦ କରିବା ଦ୍ୱାରା ବ୍ଲଡ୍ ପ୍ରେସର ଠିକ୍ ରହିଥାଏ। ଲୁଣଯୁକ୍ତ ମସଲା କୋଲ୍ଡ୍ରିଙ୍କ ଓ ସୁସ୍ଥ ଲୋକଙ୍କ ପାଇଁ ORS ପାଣି ଅତ୍ୟନ୍ତ କ୍ଷତିକାରକ। ନିୟମିତ ବ୍ୟାୟାମ, ଦିନକୁ ଅଧା ଘଣ୍ଟା ଜୋରରେ ଚାଲିବା, ସାଇକେଲ ଚଲାଇବା, ଦୌଡ଼ିବା ବା ପହଁରିବା ଅତ୍ୟନ୍ତ ଉପଯୋଗୀ। ଏହାଛଡ଼ା ଓଜନ ଉଠାଇବା ଏକ୍ସରସାଇଜ୍ ମଧ୍ୟ ଶରୀର ପ୍ରତି ଉପାଦେୟ। ମାନସିକ ଚାପ, ଧୂମପାନ ଓ ସମସ୍ତ

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି ମୁହୂର୍ତ୍ତ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ପ୍ରଚଳିତ ତ୍ରିଭାଷା ଗ୍ରହଣୀୟତା ଢାଞ୍ଚାକୁ ଷଷ୍ଠ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ଲାଗୁ କରିବା ଉପରେ ବିଚାର କରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ, ଦେଶବ୍ୟାପୀ ରବି ଋତୁ ପାଇଁ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଲେ କୃଷିମନ୍ତ୍ରୀ, ପରିବହନ କ୍ଷେତ୍ରରେ ବକେୟା ଜରିମାନା ଆଦାୟ ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ, 1 କୋଟି ଅତିକ୍ରମ କଲା ବାର୍ଷିକ ଫାସ୍ଟ୍ୟାଗ୍ ପାସ୍ ମଞ୍ଜୁରୀ ପ୍ରଦାନ ବ୍ୟବସ୍ଥା, ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା 45 ବୃଦ୍ଧି। ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ 3 ଭାଷା ଗ୍ରହଣୀୟତା ଢାଞ୍ଚାକୁ ଷଷ୍ଠ ଶ୍ରେଣୀର ବିଦ୍ୟାର୍ଥୀଙ୍କ ପାଇଁ ପ୍ରଚଳନ କରିବା ଉପରେ ବିଚାର କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ଶିକ୍ଷାବର୍ଷ ପାଇଁ ସପ୍ତମ, ଅଷ୍ଟମ, ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ 3 ଭାଷା ଗ୍ରହଣୀୟ ସମ୍ପର୍କିତ ବ୍ୟବସ୍ଥାକୁ ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ କରିବାକୁ କହିଛନ୍ତି। ପୂର୍ବରୁ ଗତ 17 ଚଳିତ ଶିକ୍ଷାବର୍ଷ ପାଇଁ ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି 3 ଭାଷା ଅଧ୍ୟୟନ ସଂକ୍ରାନ୍ତ ବାଧ୍ୟତାମୂଳକ ନୀତି କାର୍ଯ୍ୟକାରୀ ନ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ। ଦେଶବ୍ୟାପୀ ରବି ଋତୁ ପାଇଁ ପ୍ରସ୍ତୁତି ଉପରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସମନ୍ୱିତ ଯୋଜନା, ଗବେଷଣାଲବ୍ଧ ଜ୍ଞାନ ଏବଂ କ୍ଷେତ୍ରସ୍ତରୀୟ ସମୀକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟଗୁଡ଼ିକୁ ଶ୍ରୀ ଚୌହାନ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ 2-ଦିନିଆ ଜାତୀୟ କୃଷି ସମ୍ମିଳନୀ ରବି ଅଭିଯାନ 2026 ଗତକାଲି ଉଦ୍ଘାଟନୀ ସମାବେଶକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଚୌହାନ ଏହା କହିଛନ୍ତି। ଜଳବାୟୁ ପରିବର୍ତ୍ତନ, ଅନିୟମିତ ବର୍ଷା ଏବଂ ଜଳାଭାବ ମଧ୍ୟରେ ଖାଦ୍ୟ ସୁରକ୍ଷା ଓ କୃଷିକ୍ଷେତ୍ର ଆୟ ବୃଦ୍ଧି ପାଇଁ ତଥ୍ୟ ଆଧାରିତ ଯୋଜନା ପ୍ରସ୍ତୁତି ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସମନ୍ୱିତ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଚୌହାନ ଗୁରୁତ୍ୱ ଦେଇଛନ୍ତି। ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ମରୁଡ଼ି ପରିସ୍ଥିତି ନେଇ ଚିନ୍ତା ପ୍ରକଟ କରିବା ସହ ଶ୍ରୀ ଚୌହାନ କହିଛନ୍ତି ଏହାର ଆକଳନ କରିବା ପାଇଁ କେନ୍ଦ୍ରୀୟ ଦଳ ଗସ୍ତ କରିବେ। ମହାରାଷ୍ଟ୍ରର ପ୍ରାୟ 2/3 ଚାଷ ପ୍ରଭାବିତ ହୋଇଥିବାରୁ ରାଜ୍ୟ ସରକାର ମରୁଡ଼ି ପ୍ରଭାବିତ ଭାବେ ଘୋଷଣା କରିଛନ୍ତି। କେତେକ ଅଞ୍ଚଳରେ ପରିସ୍ଥିତିକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ରାଜ୍ୟ ସରକାର ମଧ୍ୟ ମରୁଡ଼ି ପ୍ରଭାବିତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ଆସନ୍ତା ମାସ 3 କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରକୁ କେନ୍ଦ୍ରୀୟ ଦଳ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିବେ। ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶକୁ ଜଳ ଉପଲବ୍ଧତା ତଥା ମୃତ୍ତିକାର ଆର୍ଦ୍ରତା ଉପରେ ପର୍ଯ୍ୟବେସିତ ଫସଲ ଚାଷ ନେଇ ଯୋଜନା ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଶ୍ରୀ ଚୌହାନ ପରାମର୍ଶ ଦେଇଛନ୍ତି। ଡାଲି ଏବଂ ତୈଳବୀଜ ଚାଷକୁ ପ୍ରୋତ୍ସାହନ ପ୍ରଦାନ କରିବାକୁ ଶ୍ରୀ ଚୌହାନ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ ଆଜିଠାରୁ ଆସନ୍ତା 5 ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଯିବେ। ଗସ୍ତ ଅବସରରେ ଶ୍ରୀ ଗୋଏଲ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା 2-ଦିନିଆ G20 ବାଣିଜ୍ୟ ମନ୍ତ୍ରୀସ୍ତରୀୟ ବୈଠକରେ ଅଂଶଗ୍ରହଣ କରିବେ। ଶ୍ରୀ ଗୋଏଲ ସଦସ୍ୟ ରାଷ୍ଟ୍ରର ପ୍ରତିପକ୍ଷଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। କୃଷିକ୍ଷେତ୍ର, ମତ୍ସ୍ୟଜୀବୀ, ମହିଳା ଉଦ୍ୟୋଗୀ, ଷ୍ଟାର୍ଟଅପ୍, ଏମ୍ଏସ୍ଏମ୍ଇ ଏବଂ ଅନ୍ୟାନ୍ୟ କ୍ଷେତ୍ର ପାଇଁ ଏହି ଆଲୋଚନା ବ୍ୟାପକ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଭାରତ ଆମେରିକା ଦ୍ୱିପାକ୍ଷିକ ସନ୍ତୁଳିତ ଏବଂ ପାରସ୍ପରିକ ଲାଭଦାୟକ ବାଣିଜ୍ୟ ଚୁକ୍ତି ସଂକ୍ରାନ୍ତ ଆଲୋଚନାକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ। ଗସ୍ତ ଅବସରରେ ଶ୍ରୀ ଗୋଏଲ ଗାନ୍ଧି ଜୟନ୍ତୀରେ ମହାତ୍ମା ଗାନ୍ଧି ଏବଂ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଭାରତୀୟ ସମ୍ପ୍ରଦାୟର ବୃତ୍ତିଗତ ସଂଗଠନଗୁଡ଼ିକର ପ୍ରତିନିଧିଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ସିବିଡିଟି ଅଡିଟ୍ ବ୍ୟବସ୍ଥା ଅଧୀନରେ ଥିବା କରଦାତାଙ୍କ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବା ସମୟସୀମା ବୃଦ୍ଧି କରିଛି। ନଭେମ୍ବର 21 ପର୍ଯ୍ୟନ୍ତ କରଦାତା ରିଟର୍ଣ୍ଣ ଫାଇଲ୍ କରିପାରିବେ। ପୂର୍ବରୁ ଏଥିପାଇଁ ଆସନ୍ତା ମାସ 31 ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ ହୋଇଥିଲା। ସେହିଭଳି ଟିକସ ଅଡିଟ୍ ରିପୋର୍ଟ ଦାଖଲ

କରିବାକୁ ସମୟସୀମା ମଧ୍ୟ ଆସନ୍ତାକାଲିଠାରୁ ଅକ୍ଟୋବର 21 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସିବିଡିଟି ଦେଇଥିବା ସୂଚନା ଅନୁଯାୟୀ ଆୟକର ଆଇନ 1961 ଧାରା 139 ଅଧୀନରେ ଆସୁଥିବା ନିର୍ଦ୍ଦିଷ୍ଟ କରଦାତାଙ୍କ ପାଇଁ ଏହି ବର୍ଦ୍ଧିତ ସମୟସୀମା ଲାଗୁ ହେବ। ସେମାନଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବାରେ ପର୍ଯ୍ୟାପ୍ତ ସମୟ ମିଳିପାରିବ ବୋଲି ସିବିଡିଟି କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପରିବହନ କ୍ଷେତ୍ରରେ ବକେୟା ଜୋରିମାନା ଆଦାୟ ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ପାଇଁ ସୁପ୍ରିମକୋର୍ଟ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଅନାଦେୟ ଟ୍ରାଫିକ୍ ଇ ଚାଲାଣ ଜରିମାନାକୁ ବିଦ୍ୟୁତ୍ ବିଲ୍ ସହ ସଂଯୋଗ କରିବା ନେଇ ବିଚାର କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି। ଜଷ୍ଟିସ୍ ଜେ ବି ପାର୍ଦିୱାଲା ଏବଂ ଜଷ୍ଟିସ୍ ଏ ଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି କହିଛନ୍ତି ଇ ଚାଲାଣଗୁଡ଼ିକର ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟାନ୍ୱୟନ ହେବା ଉଚିତ। ଅନାଦେୟ କ୍ଷେତ୍ରରେ ପଞ୍ଜିକୃତ ଯାନବାହନର ନବୀକରଣ, ମାଲିକାନା ସ୍ଥାନାନ୍ତର, ଫିଟ୍ନେସ୍, ପ୍ରଦୂଷଣ ପ୍ରମାଣପତ୍ର ଏବଂ ଡ୍ରାଇଭିଂ ଲାଇସେନ୍ସ ନବୀକରଣକୁ ସ୍ଥଗିତ ରଖିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ଯାନଗୁଡ଼ିକୁ କଳା ତାଲିକାଭୁକ୍ତ କରିବା ସହ କ୍ରମାଗତ ଅନାଦେୟ କ୍ଷେତ୍ରରେ ଜବତ କରିବା ନେଇ ନିୟମିତ ଯାଞ୍ଚ ଉପରେ ଖଣ୍ଡପୀଠ ଗୁରୁତ୍ୱ ଦେଇଛନ୍ତି। ଏହି ମାମଲାରେ ଆମିକସ୍ କ୍ୟୁରି ବରିଷ୍ଠ ଆଇନଜୀବୀ ଗୌରବ ଅଗ୍ରୱାଲଙ୍କୁ ଏଭଳି ପଦକ୍ଷେପର କାର୍ଯ୍ୟାନ୍ୱୟନ ସମୟସୀମା ଏବଂ ସାମ୍ପ୍ରତିକ ସ୍ଥିତି ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ 2023 ମସିହାରେ ପ୍ରଦାନ କରାଯାଇଥିବା ଇ ଚାଲାଣ ମଧ୍ୟରୁ ମାତ୍ର 7.61% କାର୍ଯ୍ୟକାରୀ ହୋଇଥିଲା। ଏହାର ପରିମାଣ 3,877 କୋଟି ଟଙ୍କାରୁ ଅଧିକ ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। 2018 ମସିହାରେ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦାରିଦ୍ର୍ୟ ଏବଂ ସ୍ୱାସ୍ଥ୍ୟସେବା ମଧ୍ୟରେ ଥିବା ଦୂରତାରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ବିଭିନ୍ନ ପ୍ରକାର ରୋଗର ଚିକିତ୍ସା ପାଇଁ ଏଣିକି ଅର୍ଥ ବାଧକ ସାଜୁ ନାହିଁ। ପ୍ରତି ପରିବାର ପାଇଁ ବାର୍ଷିକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ହିତାଧିକାରୀଙ୍କୁ ଯୋଗାଇ ଦିଆଯାଉଛି। ଗରିବ ଶ୍ରେଣୀର 40% ଭାରତୀୟଙ୍କୁ ଏହି ଯୋଜନା ଅଧୀନରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହାର ପରିସୀମା ବୃଦ୍ଧି ପାଇଚାଲିଛି। ଗତ ଜୁନ୍ ସୁଦ୍ଧା ଏହି ଯୋଜନା ଅଧୀନରେ ସାମିଲ ହୋଇଥିବା 37,413 ସରକାରୀ ଓ ଘରୋଇ ହସ୍ପିଟାଲରେ 12,69,00,000 ଲୋକଙ୍କୁ ରୋଗୀ ସେବା ପ୍ରଦାନ କରାଯାଇସାରିଛି। ଏଥିପାଇଁ 1,92,000 କୋଟି ଟଙ୍କାର ଖର୍ଚ୍ଚ ସରକାର ବହନ କରିଛନ୍ତି। ମହିଳାଙ୍କ କ୍ଷେତ୍ରରେ ଏହି ଯୋଜନା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ସାମାଜିକ ତଥା ଆର୍ଥିକ ସ୍ଥିତି ନିର୍ବିଶେଷରେ 4.5 କୋଟି ପରିବାରର 70 ବର୍ଷ କିମ୍ବା ତାଠାରୁ ଉର୍ଦ୍ଧ 6 କୋଟି ବରିଷ୍ଠ ନାଗରିକ ଏହି ଯୋଜନା ଅଧୀନରେ ପଞ୍ଜୀକୃତ ହୋଇଛନ୍ତି। ସେମାନଙ୍କୁ ଆୟ ନିର୍ବିଶେଷରେ ଆୟୁଷ୍ମାନ ବୟୋବନ୍ଦନା କାର୍ଡ ପ୍ରଦାନ କରାଯାଇଛି। ବାର୍ଷିକ ଫାସ୍ଟ୍ୟାଗ୍ ପାସ୍ ମଞ୍ଜୁରୀ ଇତିମଧ୍ୟରେ 1 କୋଟିରୁ ଅଧିକ ହୋଇଛି। ଗତବର୍ଷ ଅଗଷ୍ଟ 15 ତାରିଖରେ ଦେଶବ୍ୟାପୀ ଏହାକୁ ଲାଗୁ କରାଯାଇଥିଲା। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଜାତୀୟ ରାଜପଥ ଏବଂ ଏକ୍ସପ୍ରେସ୍ ୱେଗୁଡ଼ିକରେ ଯାନବାହନ ମାଲିକଙ୍କ କ୍ଷେତ୍ରରେ ଏହା ଅଧିକ ଗ୍ରହଣୀୟ ହୋଇପାରିଛି। ଏହି ପାସ୍ 1 ବର୍ଷ ପାଇଁ ବୈଧ ରହିଥାଏ। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ଖେଳାଳି ତାଙ୍କର ଶ୍ରେଷ୍ଠତ୍ୱ ପ୍ରତିପାଦନ କରୁଛନ୍ତି। ଗତକାଲି ବିଭିନ୍ନ ବର୍ଗରେ ଭାରତୀୟ ଖେଳାଳି ପଦକ ହାସଲ କରିଛନ୍ତି। ଏପର୍ଯ୍ୟନ୍ତ 4 ସ୍ୱର୍ଣ୍ଣ, 20 ରୌପ୍ୟ ଏବଂ 21 ବ୍ରୋଞ୍ଜ ପଦକକୁ ମିଶାଇ ମୋଟ 45 ପଦକ ସହ ଭାରତ ତାଲିକାର 12 ସ୍ଥାନରେ ରହିଛି। ପୁରୁଷ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ଯଶବୀର ସିଂ ରୌପ୍ୟ ଏବଂ ରୋହିତ ଯାଦବ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପୁରୁଷ ଲମ୍ବଡ଼ିଆ ବର୍ଗରେ ଶ୍ରୀଶଙ୍କର ମୁରଲୀ ରୌପ୍ୟ ଏବଂ 1500 ମିଟର ଦୌଡ଼ ପ୍ରତିଯୋଗିତାରେ ଗୁଲବୀର ସିଂ ମଧ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି। ପାଣିପାଗ। ଉତ୍ତର ପୂର୍ବ ରାଜ୍ୟ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳ, ତାମିଲନାଡ଼ୁ, ପୁଡୁଚେରୀ ଏବଂ କରିକାଲରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଓଡ଼ିଶା ସମେତ ମଧ୍ୟ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କେରଳ, ମାହେ, କୋଙ୍କଣ ଏବଂ ଗୋଆରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ କହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏବେ ପ୍ରତ୍ୟାବର୍ତ୍ତନ କରୁଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ପ୍ରଚଳିତ ତ୍ରିଭାଷା ଗ୍ରହଣୀୟତା ଢାଞ୍ଚାକୁ ଷଷ୍ଠ

0: ଗୁଡ଼ିକ ପାଇଁ ଲାଗୁ କରିବା ଉପରେ ବିଚାର କରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ। ଦେଶବ୍ୟାପୀ ରବି ଋତୁ ପାଇଁ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଲେ କୃଷି ମନ୍ତ୍ରୀ। ପରିବହନ କ୍ଷେତ୍ରରେ ବକେୟା ଜରିମାନା ଆଦାୟ ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। 1 କୋଟି ଅତିକ୍ରମ କଲା ବାର୍ଷିକ ଫାସ୍ଟ୍ୟାଗ୍ ପାସ୍ ମଞ୍ଜୁରୀ ପ୍ରଦାନ ବ୍ୟବସ୍ଥା ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା 45 ବୃଦ୍ଧି। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ସମୟ 7:25 ପ୍ରଚାର କରୁଛୁ ସାନ୍ତାଳି ଆଖଡ଼ା କାର୍ଯ୍ୟକ୍ରମ। ଉପସ୍ଥାପନାରେ ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାସ୍ତା। କାର୍ଯ୍ୟକ୍ରମ ସାନ୍ତାଳି ଆଖଡ଼ା ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।

ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ, ଗାଇଛନ୍ତି ଶିଳ୍ପୀ ମମତା ସାହୁ, ଗୌର ପଟ୍ଟନାୟକଙ୍କ ରଚନା।

ଶିଳ୍ପୀ ମମତା ସାହୁଙ୍କ କଣ୍ଠରେ ଶୁଣିଲେ ସୁଗମ ସଙ୍ଗୀତ ଗୌରବ ପଟ୍ଟନାୟକଙ୍କ ରଚନା ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମରେ।

ହିନ୍ଦୀ ସମାଚାର ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ସମୟ ସକାଳ 8:15 ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଗୀତାଞ୍ଜଳି। ହଁ ଶ୍ରୋତା ବନ୍ଧୁ, ଲାଜ ଲାଜର ଅବିରମାଖି ପ୍ରିୟାଦି ସେ ଆହୁରି ଲାଜେଇ। ଲାଜ ତ ଏମିତି ଗହଣାଟିଏ, ତାକୁ ଦେହରୁ କାଢ଼ିବାକୁ ଚାହିଁଲେ ଆହୁରି ଜଡ଼ସଡ଼ ହୋଇ ଲାଖିଯାଏ। ତାକୁ ପିନ୍ଧି ପ୍ରିୟା ଲାଗେ ଆହୁରି ଫୁଲେଇ। ଲାଜ ଫରିଦିଏ ଆଖିରେ ତାକୁ ହୁକ, ଓଠରେ ଚମକ ଆଉ ମନରେ ମହକ।

ଶ୍ରୋତାବନ୍ଧୁ, ପ୍ରେମିକା ଦୁଷ୍ଟ ହେଉ, ପ୍ରଗଳ୍ଭା ହେଉ, କିଏ ବା ନ ଚାହେଁ, ଆଉ ପତ୍ନୀ ହେଉ ଲାଜୁକୀ ମୌନାବତୀ, ଏକଥା ବି ନୀତି ମନ ଆସୁଥାଏ। ଜଣେ ତାର ଛଳଛଳ ଗତି ଆଉ କଳକଳ ନାଦରେ ଜୀବନରେ ଭରିଦିଏ ଉଷ୍ଣତା, ତ ଆଉ ଜଣେ ଶାନ୍ତ ସ୍ନିଗ୍ଧ ସ୍ଥିରପଣରେ ଲେପିଦିଏ ଚନ୍ଦନର ଶୀତଳତା।

ଲାଜର ବାଦଲରେ ଜହ୍ନତର ମୁହଁ ଢାଙ୍କି ଦିଏ, ଯେମିତିକି ନବବଧୂ ମଥାରେ ତା ଓଢ଼ଣୀ ପକାଏ। ତମକୁ ଦେଖିଲେ ସମସ୍ତଙ୍କୁ ଲାଗେ ଭାରି ଲାଜ, ଗୋପନରେ ବାରବାର ଆଇନାକୁ ଦେଖି ହେଉଥାନ୍ତି ନୀତି ସଜବାଜ।

ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହଁ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800345678 ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।

ତମକୁ ଦେଖିଲେ ଜହ୍ନତାର ମୁହଁକୁ ଲୁଚାଏ, ସୂର୍ଯ୍ୟ ବି ଲାଜରେ ଅନ୍ଧାରରେ ଛପିଯାଏ। ତମେ ତ ଏମିତିକା ଫଲଟିଏ, ସପନ ଦଳିରେ ଯିଏ ନୀତି ଝୁଲୁଥାଏ। ପ୍ରୀତିର ନଈରେ ଲାଜର ବନ୍ୟାରେ ଦେହ ଧୋଉଥିବା ନିରୀହ କପତି ତୁମେ, ସବୁ ଦୁଃଖ ତୁମ ଓଢ଼ଣୀ ଉହାଡ଼େ, ଦୁଃଖ ତୁମର ପାଦ ଚୁମେ।

0: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
1: କାହିଁ ତୁ ଜାଣିନୁ, ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 କିଲୋୱାଟ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
2: ହଁ ଶ୍ରୋତା ବନ୍ଧୁ, ଆଉ ପ୍ରେମିକା ବି ବାଟ ଚାହିଁ ରହିଥାଏ ପ୍ରିୟ ପୁରୁଷର, ଆସିବାର ଦିନ ଗଣୁଥାଏ, ବସି ବସି ଭାବନାର ଅଥଳ ସାଗରରେ ବୁଡ଼ିଯାଇଥାଏ ସେ। ହୃଦୟରେ ଉଠୁଥିବା ଜୁଆର ଭଟ୍ଟାର ଖେଳରେ

ସତରେ ସେ କେତେ ନିଃସହାୟ। ତଥାପି ବି ମନରେ ଥାଏ ତା ଆଶା, କିଏ ଜଣେ ଆସି ପଛପଟୁ ଆଖି ତାର ମୋଦିଦେବ, ଚିବୁକରେ ବଳିଦେବ ମୁଠା ମୁଠା ଲାଜର ଅବିର, ଆଉ ଆସିବାର ମହକରେ ମହକାଇଦେବ ତାର ସ୍ୱପ୍ନର ସଂସାର।

ଗୀତାଞ୍ଜଳି ଆଜି ପାଇଁ ଏତିକି ଶ୍ରୋତା ବନ୍ଧୁ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ ପ୍ରଚାର କରୁଛୁ ଝୁମର ଗୀତର କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି ଶିଳ୍ପୀ ସୁଶାଣୀ ଚନ୍ଦ୍ର ମହାନ୍ତ ଏବଂ ସାଥୀ କଳାକାର।

ଶିଳ୍ପୀ ସୁଷେଣ ଚନ୍ଦ୍ର ମହାନ୍ତ ଓ ସାଥୀଙ୍କ ପରିବେଷିତ ଝୁମର ଗୀତ ଶୁଣିଲେ। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ନମସ୍କାର ଭଉଣୀ, ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ଆଉ ଉପସ୍ଥାପନାରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା। ଭଉଣୀ, ଆଜିର କାର୍ଯ୍ୟକ୍ରମରେ ଆମେ ରଖିଛୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ, ସାମ୍ପ୍ରତିକ ସମୟରେ ହୃଦଘାତର ସମସ୍ୟା ବୃଦ୍ଧି ପାଇବାର କାରଣ ଏବଂ ନିରାକରଣ। ଏହି ସମ୍ପର୍କରେ ଆଲୋଚନା କରିବାକୁ ଆଜି ଆମ ସହିତ ଅଛନ୍ତି ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ଜିତେନ୍ଦ୍ର ନାଥ ପଟ୍ଟନାୟକ। ଆଜ୍ଞା ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ନମସ୍କାର।
0: ଯେମିତି ଆମର ଆଜିର ଆଲୋଚନାର ବିଷୟ ରହିଛି ସାମ୍ପ୍ରତିକ ସମୟରେ ହୃଦଘାତ ଜନିତ ସମସ୍ୟା ବୃଦ୍ଧିର କାରଣ ଏବଂ ନିରାକରଣ, ଏ ସମ୍ପର୍କରେ ଆମ ଶ୍ରୋତାମାନଙ୍କୁ ଟିକେ ଧାରଣା ଦିଅନ୍ତୁ।
1: ଆଜିକା ସମୟରେ ଆମେମାନେ ଦେଖୁଛେ ଯେ ବହୁତ ୟଙ୍ଗ ଏଜ୍ରେ ବା ଯୁବାବସ୍ଥାରେ ବହୁତ ହୃଦଘାତ ହେଉଛି, ଯେଉଁଥିରେ କି ବହୁତ ଜୀବନହାନି ଘଟୁଛି, ଏବଂ ଏସବୁ ବହୁତ ସିଗ୍ନିଫିକାଣ୍ଟ ମାତ୍ରାରେ ବର୍ତ୍ତମାନ ହୃଦଘାତ ଯେଉଁ ଆମର ନମ୍ବର ଅଛି ସେଇଟା ବହୁତ ବଢ଼ିଛି। ମାନେ ଆମେ ଅବଜରଭେସନ୍ ଯେଉଁ କରିଛୁ ସେଥିରେ ଆମେ ଦେଖିବାକୁ ପାଉଛୁ ପ୍ରାୟ 40-50 ଭିତରେ ହୃଦଘାତ ଜନିତ ରୋଗଗୁଡ଼ିକ ବେଶୀ ଦେଖାଯାଉଛି, ଏବଂ ଯେଉଁଟାକି ବହୁତ ଗୋଟେ ଡେଞ୍ଜରସ୍ ସାଇନ୍ ଆମ ଭବିଷ୍ୟତ ପାଇଁ, ଏବଂ 50-60 ଭିତରେ ବି ଏଗୁଡ଼ିକ ବହୁତ ହେଉଛି। ଏବଂ ମୋ ନିଜ ଅବଜରଭେସନ୍ ଅଛି ସେଥିରେ ବି ମୁଁ ଦେଖିଛି କୋଭିଡ୍ ପରେ ଏ ରୋଗଟିର ନମ୍ବର ୟଙ୍ଗ ଏଜ୍ରେ ବହୁତ ବଢ଼ିବା ଆମେ ଦେଖିଛୁ। କାରଣ ମୁଁ ଗୋଟେ ହାର୍ଟର ସର୍ଜନ ହିସାବରେ ମୁଁ ଦେଖିଛି ଯେ ବାଇପାସ୍ର ସଂଖ୍ୟା ୟଙ୍ଗ ଏଜ୍ ପେସେଣ୍ଟରେ, ମାନେ ଯେମିତିକି 40s ହେଉ କି ଆର୍ଲି 50s ହେଉ, ନମ୍ବରଟି ବହୁତ ବଢ଼ିଯାଇଥିଲା। ସୌଭାଗ୍ୟବଶତଃ ବର୍ତ୍ତମାନ ଦେଖିବାକୁ ପାଉଛୁ ଯେ ସେ ନମ୍ବରଟି ଆଉ ଏତେ ନାହିଁ, କିନ୍ତୁ ପ୍ରଥମ 2-3 ବର୍ଷ ଭିତରେ ଏଇଟା ବହୁତ ସିଗ୍ନିଫିକାଣ୍ଟଲି ବଢ଼ିଥିଲା। ଏବଂ ବର୍ତ୍ତମାନ ସେଥିପାଇଁ ଆମେମାନେ ଆଜିକା ସମୟରେ 2 ରୋଗ ପ୍ରତି ବହୁତ ସତର୍କ ରହିବା ଉଚିତ। ଗୋଟେ ହେଉଛି ହୃଦଘାତ ଜନିତ ସମସ୍ୟା, ଯେଉଁଥିରେ କି ବହୁତ ଜୀବନହାନି ହେଉଛି, ଆଉ ଗୋଟେ ହେଉଛି କ୍ୟାନ୍ସର। ମୁଁ ଯେହେତୁ ଗୋଟେ ହୃଦଶଲ୍ୟ ବିଶେଷଜ୍ଞ, ମୁଁ ହୃଦଘାତ ବିଷୟରେ ଆପଣଙ୍କୁ କିଛି ଆଲୋଚନା କରି ଶୁଣେଇବି।
0: ଆଜ୍ଞା, ସାଧାରଣତଃ ହୃଦଘାତର କାରଣ ସବୁ କ'ଣ ବୋଲି ଆପଣ କହିବେ?
1: ଦେଖନ୍ତୁ, ଆଜିକା ଦୁନିଆରେ ଆମେମାନେ ମୁଁ ଟିକେ ଜେନେରାଲ ଇଏକୁ ଯିବି, ପାଠକୁ ଛାଡ଼ି, ଦୁନିଆଟା ବର୍ତ୍ତମାନ କର୍ପୋରେଟାଇଜେସନ ହେଇଯାଇଛି, ବହୁତ ଗୁଡ଼ାଏ ପ୍ରାଇଭେଟ କମ୍ପାନୀରେ ଲୋକମାନେ ଜବ୍ କରୁଛନ୍ତି ଏବଂ ୟଙ୍ଗ ଏଜ୍ରୁ ଜବ୍ କରୁଛନ୍ତି, ଯେଉଁଥିରେ କି ବହୁତ ଲୋକମାନେ ଆମ୍ବିସିୟସ୍ ହେଇଯାଇଛନ୍ତି ଏବଂ ନିଜ ଉପରେ ବହୁତ ପ୍ରେସର ପକାଉଛନ୍ତି, ଯାହାଦ୍ୱାରା କାରଣ ହେଉଛି ଗୋଟେ ମେନ୍ କଜ୍ ହେଉଛି ଷ୍ଟ୍ରେସ୍, ଯେଉଁଥିରେ ଷ୍ଟ୍ରେସ୍ ହେବା ଦ୍ୱାରା ନିଦ୍ରାହୀନତା ହେଉଛି, ଯେଉଁଥିରେ ରାତିରେ ଆମେ ଶୋଇପାରୁନି ବିକଜ୍ କାର୍ଯ୍ୟବଶତଃ ହେଉ କିମ୍ବା ପ୍ରେସର ବଶତଃ ହେଉ, ଆମେ ବହୁତ ଜଲ୍ଦି ବହୁତ କିଛି ଆଚିଭ୍ କରିବାକୁ ଚାହୁଁଛେ, ବହୁତ ଜଲ୍ଦି ଉପରକୁ ଉଠିବାକୁ ଚାହୁଁଛେ, ଯାହାଦ୍ୱାରା କି ଆମ ନିଜ ଉପରେ, ଖାଲି ଶରୀର ଉପରେ ନୁହେଁ, ମନ ଉପରେ, ମନସ୍ତାତ୍ତ୍ୱିକ ଆଙ୍ଗେଲରୁ ବି ବହୁତ ପ୍ରେସର ପକାଉଛେ, ଯାହାର କାରଣ ବେଳେବେଳେ ଆମେ ଆମ ଆମ୍ବିସନ୍ ଆଚିଭ୍ କରି ନ ପାରିଲେ, ଯେଉଁଟାକି ଡିପ୍ରେସନ୍ ବା ଅବସାଦ ବି ହେଉଛି, ଯାହାଦ୍ୱାରା ନିଦ୍ରାହୀନତା ହେଉଛି, ଏବଂ ଏକ୍ସେସିଭ୍ ୱାର୍କ ପାଇଁ ଆମମାନଙ୍କର ଯେଉଁ ଖାଇବା ଶୈଳୀ ରହୁଛି ସେଥିରେ ବି ସେଟା ଇରେଗୁଲାରିଟି ରହୁଛି, ରେଗୁଲାର ଫୁଡ୍ ହାବିଟ୍ ରହୁନି। ଆଉ ଗୋଟେ ଜିନିଷ ହେଉଛି ଫିଜିକାଲ ଏକ୍ସରସାଇଜ୍, ଯେମିତିକି ଆମେ ପିଲାବେଳେ ସାଇକ୍ଲିଂ କରୁଥିଲୁ, ଆଜିକା ଛୁଆମାନେ ସାଇକ୍ଲିଂ କରିବାକୁ ପାଉନାହାନ୍ତି, ସେମାନେ ଗାଡ଼ିରେ ଯାଉଛନ୍ତି, ଏସି ଗାଡ଼ିରେ ଯାଉଛନ୍ତି, ଏବେ ସବୁ ସେଡେଣ୍ଟ୍ରି ଲାଇଫ୍, ମାନେ ପ୍ରାୟ ସମସ୍ତେ ଇଞ୍ଜିନିୟର ହେଉ, MBA ହୁଅନ୍ତୁ କିମ୍ବା ଯେକୌଣସି ଚାକିରିଆ ଲୋକ ହୁଅନ୍ତୁ, ସେମାନେ ପ୍ରାୟ ଟେବୁଲରେ ବସି ରହିଲେ, ଏତେ ସମୟ ଅଫିସରେ ରହିଲା ପରେ ନିଜ ପାଇଁ ସମୟ ଦେଇପାରୁନାହାନ୍ତି, ତେଣୁ କାର୍ଯ୍ୟ ବ୍ୟସ୍ତତା, ଲାକ୍ ଅଫ୍ ଫିଜିକାଲ ଏକ୍ସରସାଇଜ୍, ଯାହାକି ଆକ୍ଚୁଆଲ ରିସ୍କ ଫ୍ୟାକ୍ଟରକୁ ଲିଡ୍ କରୁଛି, ଯେମିତିକି ଆପଣଙ୍କ ହେଲା ମଧୁମେହ ରୋଗ ବା ଡାଇବେଟିସ୍ ଏବଂ ଏକ୍ସେସିଭ୍ ବ୍ଲଡ୍ ପ୍ରେସର, ଏଗୁଡ଼ିକ ସବୁ ଆଜ୍ଞା ଷ୍ଟ୍ରେସ୍ ସହିତ ରିଲେଟେଡ୍। ଏକ୍ସେସିଭ୍ ଷ୍ଟ୍ରେସ୍ ଲିଡ୍ସ ଟୁ ଆପଣଙ୍କ ଡାଇବେଟିସ୍, ବ୍ଲଡ୍ ପ୍ରେସର ଏବଂ ସ୍ଲିପ୍ଲେସନେସ୍, ଯେଉଁଟାକି ନିଦ୍ରାହୀନତା, ଆପଣ ବସି ରହିଲେ ଏକ୍ସରସାଇଜ୍ ହେଲାନି, ମେଦବହୁଳତା ବା ଓବେସିଟି ଡେଭଲପ୍ ହେଲା, ତାପରେ ଷ୍ଟ୍ରେସ୍ ସହିତ ରିଲେଟେଡ୍ କିମ୍ବା ପିଲାବେଳଠୁ ଆଜିକାଲି ସ୍ମୋକିଂ ବି ବଢ଼ିଯାଉଛି ଧୂମପାନ ଦ୍ୱାରା, ଏଗୁଡ଼ିକ ସବୁ ଆକ୍ଚୁଆଲି ଆମର ହୃଦଘାତ ସହିତ ବହୁତ ଉତ୍ତପ୍ରୋତ ଭାବରେ ଜଡ଼ିତ।
0: ଆଜ୍ଞା, ତାହେଲେ ଆମେ କହିପାରିବା ଯେ ଏଇ ଯୋଉ ଆମର ସାମ୍ପ୍ରତିକ ସମୟରେ ଯୋଉ ଜୀବନଶୈଳୀ ରହିଛି ସେଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଲଟିଛି ହୃଦଘାତ ପାଇଁ, ନୁହେଁ କି?
1: ଆଜ୍ଞା, ନିହାତି।
0: ଜଣେ ବ୍ୟକ୍ତି ସେ ହୃଦଘାତ ସମସ୍ୟା ପ୍ରତି ପ୍ରୋନ୍ ବା ଖୁବ୍ ସମ୍ଭବତଃ ଉନ୍ମୁକ୍ତ, ଏହା ଆମେ କେମିତି ଜାଣିପାରିବା?
1: ଦେଖନ୍ତୁ, ଗୋଟେ ହେଉଛି ତ ମୁଁ ଆପଣଙ୍କୁ କହିବି ଇଣ୍ଡିଆର, ମାନେ ଜେନେଟିକାଲି ଆମେ ଟିକେ ପ୍ରୋନ୍ ଏବଂ ୟଙ୍ଗ ଏଜ୍, ମାନେ ଯେମିତିକି ଆପଣ ୟୁରୋପିଆନ୍ କଣ୍ଟ୍ରି ହଉ କିମ୍ବା ଜାପାନିଜ୍ ହଉ, ସେମାନଙ୍କ ପାଖରେ ଆମେ ଯାହା ନୋଟିସ୍ କରାଯାଇଛି ଇଣ୍ଟରନ୍ୟାସନାଲ ଯୋଉ ଷ୍ଟାଟିଷ୍ଟିକ୍ସ ରହିଛି ସେଥିରେ, ଏଇଟା ଗୋଟେ ବୃଦ୍ଧାବସ୍ଥାର ରୋଗ, ଯେମିତିକି 60 ପରେ 65 ପରେ ଜାପାନ, ଆମେରିକା, ୟୁରୋପିଆନ୍ କଣ୍ଟ୍ରିରେ ଏସବୁ ଡେଭଲପ୍ ହେଇଥାଏ, କିନ୍ତୁ ଇଣ୍ଡିଆ ଇଜ୍ ଡୋମିନେଟେଡ୍ ବାଇ ୟଙ୍ଗ ମାସ୍, ତ ସେମାନଙ୍କ ପାଖରେ ଏଇ ରୋଗଟି, ମୁଁ ଯେମିତି ପ୍ରଥମ ପଏଣ୍ଟରେ କହିଲି ଯେ ବହୁତ ୟଙ୍ଗ ଲୋକଙ୍କର ଏଇ ରୋଗ ହେଉଛି, ତେଣୁ ଏଇଟା ବର୍ତ୍ତମାନ ଆପଣ ଯେମିତି କହିଲେ ଏକ୍ସେସିଭ୍ ଷ୍ଟ୍ରେସ୍, ସ୍ଲିପ୍ଲେସନେସ୍, ତା ସହିତ ଆମେ ଟିକେ ଜେନେଟିକାଲି ଇଣ୍ଡିଆନ୍ସ ହାଭ୍ ପ୍ରୋନ୍, ଆମର ଯୋଉ ଲିପିଡ୍ ପ୍ରୋଫାଇଲ୍ ଆମେ କରୁ ସେଥିରେ ଯୋଉ ଟ୍ରାଇଗ୍ଲିସରାଇଡ୍ ଇଣ୍ଡିଆନ୍ ମାନଙ୍କ ଠାରେ ବହୁତ ଅଧିକା ରୁହେ ଏବଂ ସେଇଟା ଟିକେ ଡାଇରେକ୍ଟଲି ରିଲେଟେଡ୍ ଥାଏ ହାର୍ଟ ଡିଜିଜ୍ ସହିତ ବା ହୃଦଘାତ ଜନିତ ସମସ୍ୟା ସହିତ। ସୋ ହାଇପର ଟ୍ରାଇଗ୍ଲିସରାଇଡ୍ ମିଆ ଯୋଉଥିରେ ଟ୍ରାଇଗ୍ଲିସରାଇଡ୍ ଲେବଲ ଅଧିକା ଥାଏ 150-200 ମୁଁ ଦେଖିଛି ମୋ ନିଜ ଅଭିଜ୍ଞତାରେ ପ୍ରାୟ 1000, 1200, 500, 800 ବହୁତ ଲୋକଙ୍କ ଥାଏ। ତ ଇଣ୍ଡିଆଙ୍କ ପାଖରେ ଏଇଟା କମନ, ଯୋଉମାନଙ୍କ ପାଖରେ ଏଇଟା କମନ ସେମାନେ ଟିକେ ବେଶୀ ପ୍ରୋନ୍ ଏଇ ରୋଗ ପ୍ରତି। ଏବଂ ଯାହା ଘରେ ଅଲରେଡି ବାପା ମା ଭାଇ ଭଉଣୀ କିମ୍ବା କାହାର ବି ହୃଦଘାତ ହେଇଛି କିମ୍ବା ଏଥିପାଇଁ ଚିକିତ୍ସିତ ହେଉଛନ୍ତି ସେଭଳିଆ ପରିବାର ବି ଏଥିପାଇଁ ପ୍ରୋନ୍। ଏବଂ ଯୋଉମାନଙ୍କ ପାଖରେ ଏଇ ଯୋଉ ରିସ୍କ ଫ୍ୟାକ୍ଟର ଗୁଡ଼ିକ ଅଛି ଯେମିତିକି ହେଲା ଅନକଣ୍ଟ୍ରୋଲ ଡାଇବେଟିସ ହେଇଗଲା, ଆପଣ ଡାଇବେଟିସ କଣ୍ଟ୍ରୋଲ କରୁନାହାନ୍ତି କିମ୍ବା ଜାଣିପାରୁନାହାନ୍ତି, ଏବଂ ଅନକଣ୍ଟ୍ରୋଲ ବ୍ଲଡ ପ୍ରେସର
0: କିମ୍ବା ସ୍ଟ୍ରେସ ଅଛି ଜୀବନରେ, ଆଜ୍ଞା
1: ଏଇସବୁ ଜିନିଷ ଗୁଡ଼ିକ ହଉଛି ଆପଣଙ୍କ ଯୋଉଥିରେ କି ଆପଣ ବହୁତ ପ୍ରୋନ୍ ହୃଦଘାତ ପାଇଁ।
0: ଆପଣ ତ ଖୁବ ସୁନ୍ଦର ଭାବରେ କାରଣ ସମ୍ପର୍କରେ କହିଲେ, ଏବେ ଆମେ ଏହାର ନିରାକରଣ ସମ୍ବନ୍ଧରେ ଆପଣଙ୍କ ଠାରୁ ଜାଣିବାକୁ ଚାହିଁବା।
1: ଫାର୍ଷ୍ଟ ହଉଛି ମୁଁ ଆପଣଙ୍କୁ ମେଡିକାଲ ନିରାକରଣ କହିବି। ମେଡିକାଲ ନିରାକରଣ ହଉଛି ଆମେ ଯେତେବି ଆଜି ଗୋଟେ ଟେକ୍ନିକାଲି ଆମେ ଫିକ୍ସ କରୁଛୁ ଯେ ଧରନ୍ତୁ 40 ବର୍ଷ ପରେ ଆମେ ଗୋଟେ ରେଗୁଲାର ହେଲ୍ଥ ଚେକଅପ୍ କରାଇବା, ଯେମିତିକି ଯୋଉଥିରେ ଆମର ବ୍ଲଡ୍ ସୁଗର ରହିବ, କିଡ଼ନି ଫଙ୍କସନ୍ ରହିବ, ଲିଭର ଫଙ୍କସନ୍ ରହିବ, ଲିପିଡ୍ ପ୍ରୋଫାଇଲ୍ ରହିବ, ଆମେ ଗୋଟେ ରେଗୁଲାର ECG କରିବା, ଗୋଟେ ଇକୋ କରିବା, ଦରକାର ପଡ଼ିଲେ ଯଦି କୌଣସି ପ୍ରକାର ସମସ୍ୟା ରହୁଛି ଗୋଟେ ଟ୍ରେଡମିଲ୍ କରାଯାଇପାରିବ। ତ ଏଇସବୁ ଜିନିଷ ଦ୍ୱାରା ଆମେ ଏହାକୁ ନିରାକରଣ ଗୋଟେ କରିପାରିବା। ରେଗୁଲାର ଆମେ ବ୍ଲଡ୍ ସୁଗର ଚେକଅପ୍ କରି ତାକୁ କଣ୍ଟ୍ରୋଲରେ ରଖିବା, ବ୍ଲଡ୍ ପ୍ରେସରକୁ କଣ୍ଟ୍ରୋଲରେ ରଖିବା, ଚେଷ୍ଟା କରିବା ଆମ ଜୀବନଶୈଳୀରେ ଟିକେ
0: ପରିବର୍ତ୍ତନ
1: ଆଣିକି, ଯେମିତିକି ଟିକେ ଫିଜିକାଲ ଏକ୍ସରସାଇଜ୍ ହେଲା, ମୋ ହିସାବରେ ଯୋଉ ଏରୋବିକ୍ ଏକ୍ସରସାଇଜ୍ ଅଛି, ବ୍ରିସ୍କ ୱାକ୍ ହେଲା, କିମ୍ବା ଇଭିନ୍ ନର୍ମାଲ ୱାକ୍ ଅଧଘଣ୍ଟା ପାଇଁ ଯଦି ସାଇକ୍ଲିଂ ହେଇପାରିଲା ଏବଂ ୟୋଗା ହେଇପାରିଲା, ଆମେ ଘରେ ବସି ଯୋଉଟା ଆରାମସେ ଗୋଟେ ଅଧଘଣ୍ଟା ନିଜ ପାଇଁ ସମୟ ଦେବା, ଏବଂ ନିଜକୁ ଯୋଉଟା କହିବାଟା ବହୁତ ସହଜ କରିବାଟା କଷ୍ଟ, ନିଜକୁ ଷ୍ଟ୍ରେସ୍ ମୁକ୍ତ ରଖିବା ଯୋଉଟାକି ଆକ୍ଚୁଆଲି ଏତେ ସମ୍ଭବ ନୁହଁ, ତଥାପି ଆମେ ଆମର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବା ଉଚିତ, ଆଉ ଯୋଉଥିରେ କି ଆମର ଟିକେ ନିଜ ଜୀବନଶୈଳୀ ଚେଞ୍ଜ କରିପାରିବା ଏବଂ ରେଗୁଲାର ଚେକଅପ୍ କରିପାରିବା। ଏବଂ ଏଇଠି କହିବାକୁ ଚାହିଁବି ଯେ କେଉଁ କେଉଁ ଲକ୍ଷଣ ରହିଲେ ଆମେ, ମୁଁ ତ ଏଗୁଡ଼ିକ କହିଲି ଯୋଉଟାକି ଆମେ ପ୍ରିଭେନ୍ସନ୍ ପାଇଁ କହିଲେ, ପର୍ଟିକୁଲାରଲି କେତେ ଗୁଡ଼ାଏ ଲକ୍ଷଣ ପାଇଁ ଆମକୁ ବି କେୟାରଫୁଲ ରହିବାକୁ ପଡ଼ିବ। ଯେମିତିକି ଆମେ ହଠାତ୍ ନୋଟିସ୍ କରିବା ଯେ ଆମେ ଯେତିକି ଚାଲୁଥିଲେ କିମ୍ବା ସିଡ଼ି ଚଢ଼ୁଥିଲେ କିମ୍ବା ନର୍ମାଲ ଫିଜିକାଲ ଏକ୍ସରସାଇଜ୍ରେ ଧଇଁସଇଁ ଲାଗିବା ଆରମ୍ଭ ହେଉଛି, କିମ୍ବା ଛାତିରେ କୌଣସି ପ୍ରକାର କଷ୍ଟ ହେଉଛି, କିମ୍ବା ଟିକେ ଅତ୍ୟଧିକ ଝାଳ ବୋହିବା ଆରମ୍ଭ ହେଲା, ଏବଂ ଚାଲିଲା ବେଳେ ଆପଣ ଛାତିରେ ଯେମିତିକି ଗୋଟେ କିଏ ଚିପି ଧରୁଛି, ଛାତିରେ ହଉ, ପିଠିରେ ହଉ, ବାଁ ପଟ କାନ୍ଧରେ ହଉ, ବାଁ ପଟ ହାତକୁ, କିମ୍ବା ବେଳେବେଳେ ଦାନ୍ତରେ ଆମ ଯୋଉ ଚିନ୍ରେ କୌଣସି ପ୍ରକାର କଷ୍ଟ
0: ଅନୁଭବ
1: କରୁଛନ୍ତି, ତାହେଲେ ସେସବୁ ଜାଗାରେ ଆପଣ ଟିକେ ନିଜକୁ ରୋଗ ବିଶେଷଜ୍ଞ ସହିତ କିମ୍ବା ଜେନେରାଲ ମେଡିସିନ ଡାକ୍ତରଙ୍କ ପାଖକୁ ଯାଇ ନିଜ ଚିକିତ୍ସା ଏବଂ ଇମିଡିଏଟ୍ ଡାଇଗ୍ନୋସିସ୍ କରିବା ଉଚିତ।
0: ଆଜ୍ଞା, ଦେଖନ୍ତୁ ଡାକ୍ତର ବାବୁ, ଆପଣ ଯେମିତି କହିଲେ ଆମେ ମେଡିକାଲ ଆସିଷ୍ଟାନ୍ସ ଯାହା ନେଇପାରିବା ବା ଜୀବନଶୈଳୀରେ ପରିବର୍ତ୍ତନ ଆଉ ଗୋଟେ ସନ୍ତୁଳିତ ଜୀବନଶୈଳୀର ପ୍ରୟୋଗ, ଏହିସବୁ ଫଳରେ ଆମେ ହୃଦଘାତ ବୋଲି ନୁହେଁ ଅନେକ ଗୁଡ଼ିଏ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇପାରିବା ବୋଲି ଆଲୋଚନା ହେଉଛି ଆପଣ ମଧ୍ୟ କହିଲେ। ଆମେ ସାଧାରଣରେ ଏହିସବୁ ଶୁଣିକିରି ଆପଣେଇବାକୁ ଚେଷ୍ଟା ମଧ୍ୟ କରୁଛୁ, କାହିଁକିନା ଆମେ ନିଜକୁ ସୁସ୍ଥ ରଖିବାକୁ ଚାହୁଁଛୁ, ମାତ୍ର ସେଥିରେ ଗୋଟେ କଣ୍ଟିନ୍ୟୁଟି ବା ନିରନ୍ତର ତ ଆମେ ରଖିପାରୁନୁ, ଏଇ ଯୋଉ ସମସ୍ୟାଟିକୁ ଆମେ କେମିତି ସମାଧାନ କରିପାରିବା ବୋଲି ଆପଣ କହିବେ?
1: ଏଇଟା ଆପଣ ଯୋଉଟା କହିଲେ ଗୋଟେ ନିରାଟ ସତ୍ୟ କଥା କହିଲେ, ଯେ ଯାହା ବି ଆମେ କିଛି ଆରମ୍ଭ କରୁଛେ ସେଇଟାକୁ ଆମେ ନିରନ୍ତର ବା କଣ୍ଟିନ୍ୟୁଅସ୍ ପ୍ରୋସେସ ହିସାବରେ କରିପାରୁନେ, ସେଥିପାଇଁ ଗୋଟେ ମୋଟିଭେସନ ନିଜ ପାଇଁ ନିଜେ କ୍ରିଏଟ୍ କରିବାକୁ ପଡିବ। ମୁଁ ମୋ ନିଜ ଏକ୍ଜାମ୍ପଲ ଦଉଛି, ମୁଁ 53-54 ବର୍ଷର ଜଣେ ପୁରୁଷ, ମୁଁ ଯେତେବେଳେ 40 ବର୍ଷ ହେଇଥିଲା ହଠାତ୍ ମୁଁ ନିଜେ, ତା ଆଗରୁ ମୁଁ ବିଶେଷ କିଛି ମାନେ ନିଜ କ୍ୟାରିୟର ଡେଭଲପମେଣ୍ଟରେ 38 ବର୍ଷ ଯାଏଁ ଏତେ ନିଜକୁ ବିଜି ରଖିଥିଲି, ହଠାତ୍ ମୁଁ ନୋଟିସ୍ କଲି ଯେ ମୁଁ ଯେତେବେଳେ ହସ୍ପିଟାଲରେ 2 ମହଲା ଚଢୁଛି ମୋତେ ଟିକେ ଧଇଁସଇଁ ଲାଗିବା ଆରମ୍ଭ ହେଲା। ତ ମୁଁ ବ୍ୟସ୍ତ ହେଇଗଲି, ନିଜ ସବୁ ପ୍ରକାର ଟେଷ୍ଟ କରେଇଲି, ସେଥିରେ ସବୁ ପ୍ରକାର ନର୍ମାଲ ଆସିଲା କିନ୍ତୁ ମୋତେ ଧଇଁସଇଁ ଲାଗୁଥିଲା। ତେଣୁ ମୁଁ ଆସ୍ତେ ଆସ୍ତେ ନିଜ ସକାଳୁ ସମୟ ବାହାର କରି ଟିକେ ଚାଲିବା ଆରମ୍ଭ କଲି। ଆପଣ ବିଶ୍ୱାସ କରିପାରିବେନି, 500 ମିଟର 700 ମିଟର ପରେ ମୁଁ ଥକି ପଡ଼ୁଥିଲି, ଧଇଁସଇଁ ହେଉଥିଲି, କିନ୍ତୁ ସେଇଠି ନିଜକୁ ମୁଁ ପୁଷ୍ କରି ଏଭ୍ରିଡେ ଯିବା ଆରମ୍ଭ କଲି, ଏବଂ ଏମିତି ସମୟ ଆସିଲା ଯେତେବେଳେ ମୁଁ 7 କିଲୋମିଟର ଘଣ୍ଟାକୁ ଘଣ୍ଟେ 10 ମିନିଟ୍ ଭିତରେ ମାନେ ବ୍ରିସ୍କ ୱାକ୍ କରି ପହଞ୍ଚି ପାରିଥିଲି। ତାପରେ 6 ମହଲା 8 ମହଲା ବି ମୁଁ ବିନା ଧଇଁସଇଁରେ ଚଳିବା ଆରମ୍ଭ କଲି। ତେଣୁ ଏଇଥିପାଇଁ ଏ ନିରନ୍ତରତା ରକ୍ଷା କରିବା ପାଇଁ ଗୋଟିଏ ଜିନିଷ ହିଁ କରିବାକୁ ପଡିବ, ଆମେ ଆମକୁ ନିଜକୁ ହିଁ ସଜାଗ ରଖିବାକୁ ପଡିବ ଏବଂ ସଚେତନ ହେବାକୁ ପଡିବ, ନିଜକୁ ମୋଟିଭେସନ ଦେବାକୁ ପଡିବ। ଆମେ ମାନେ ୟୁଜୁଆଲି କ'ଣ ଚାହୁଁ ଯେ ସଡନ୍ଲି ଆମେ ପତଳା ହେଇଯିବା, ସୁନ୍ଦର ଦେଖାଯିବା, ଏବଂ ସେଥିପାଇଁ ଓଭର ଏକ୍ଜର୍ଟ କରୁ ନିଜକୁ, ଯାହାଦ୍ୱାରା କି ଆମର ଏଇ ନିରନ୍ତରତା ବା କଣ୍ଟିନ୍ୟୁଟିଟା ରୁହେ ନାହିଁ। ତେଣୁ ଆମେ ଯେତିକି କମ୍ଫର୍ଟେବଲ ଅଛେ, ଲେଟ୍ ସେ 500 ମିଟର ପ୍ରଥମେ, 700 ମିଟର 500

0: ଆମେ ସପ୍ତାହେ ଚାଲିବା,
1: ଆଜ୍ଞା
0: ତାପରେ ଆସ୍ତେ ଆସ୍ତେ ବଢ଼େଇବା, କାରଣ ଏତେ ପୁରା ଲାଇଫ୍ ପଡ଼ିଛି ଆଗକୁ, 700 ମିଟର, କିଲୋମିଟର, 2 କିଲୋମିଟର ଏକାଥରେ ଆମେ ଯଦି ଚେଷ୍ଟା କରିବା ପ୍ରଥମ ଦିନ 5 କିଲୋମିଟର ଚାଲିବାକୁ, ଗୋଡ଼ ହାତ କଷ୍ଟ ହବ, ଆପଣ ହୁଏତ ଗୋଟେ 2 ଦିନ ଚାଲିଯିବେ, ତାପରେ ଆପଣଙ୍କୁ ଏତେ ବୋରିଂ ଲାଗିବ ସେ ଜିନିଷଟି, ଆପଣ ତୃତୀୟ ଦିନ ଉଠିକି ଯିବେ ନାହିଁ। ତେଣୁ ଆପଣଙ୍କୁ ଏହି କାର୍ଯ୍ୟଟିକୁ ଏନ୍ଜୟ କରିବାକୁ ପଡିବ। ଯେମିତି ଆମେ ବାହାରେ ବୁଲିଲା ବେଳେ ଏନ୍ଜୟ କରୁଛେ, ମାନେ ଆମକୁ ସେ ଜିନିଷଟିକୁ ଏନ୍ଜୟ ନକଲେ ଆମେ ସେ କାମଟିକୁ କେବେ ହେଲେ କରିପାରିବା ନାହିଁ। ତେଣୁ ଯାହା ବି ଆପଣଙ୍କୁ ଭଲ ଲାଗୁଛି, ଯଦି ଆପଣ କ୍ରିକେଟ ଖେଳିବାକୁ ଭଲ ଲାଗୁଛି କିମ୍ବା ବ୍ୟାଡମିଣ୍ଟନ ଖେଳିବାକୁ ଭଲ ଲାଗୁଛି, ଯାହା ବି ଆପଣଙ୍କର ହବି ଅଛି ସେଇଟାକୁ ବଢ଼େଇବାକୁ ଚେଷ୍ଟା କରନ୍ତୁ, ଯୋଉଥିରେ କି ଏରୋବିକ୍ ଏକ୍ସରସାଇଜ୍ ଇନଭଲ୍ଭ ଅଛି।
1: ଆଜ୍ଞା, ଆଉ ଗୋଟେ କଥା, ବୟସ ବଢିବା ସହିତ ହୃଦଘାତର ସମସ୍ୟା ଦେଖାଦେବା ତ ବୁଝି ହୁଏ, କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଆଜିକାଲି ଆମେ ଦେଖୁଛୁ ଅନେକ ଯୁବା ବୟସରେ ମଧ୍ୟ ଏଇ ସମସ୍ୟା ଖୁବ୍ ଉତ୍କଟ ହୋଇପଡିଛି, ଯୁବା ବୟସର ପିଲାମାନେ ମଧ୍ୟ ଏଇ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାରେ ପଡୁଛନ୍ତି।
0: ଏକଦମ ଆଜିକା ମାନେ ସମୟର ଏଇଟା ଗୋଟେ ବର୍ଣ୍ଣିଂ ଇସ୍ୟୁ ଆକ୍ଚୁଆଲି। ଆପଣ ଯେମିତି କହିଲେ, ମୋ ନିଜ ଅଭିଜ୍ଞତାରେ ମୁଁ ସବୁଠୁ ୟଙ୍ଗେଷ୍ଟ ମାନେ ଯୁବ ଯୋଉ ରୋଗୀଟିକୁ ଅପରେସନ କରିଛି ବାଇପାସ, ସେ ହେଉଛି 29 ବର୍ଷ। ଆଉ ମୁଁ ପିଜିଆଇ ଚଣ୍ଡିଗଡ଼ରେ କାମ କଲାବେଳେ ଦେଖିଲି ଗୋଟେ 19 ବର୍ଷ ଝିଅର ବି ଏଇ ବାଇପାସ ଅପରେସନ ହେଇଥିଲା। କିନ୍ତୁ ଏବେ ଯେମିତି କହିଲି, ମାନେ 40s ବା 4th decade କିମ୍ବା 5th decade ଅଫ୍ ଲାଇଫ୍ରେ ବହୁତ ପେସେଣ୍ଟଙ୍କର କରୋନାରୀ ଆର୍ଟେରି ଡିଜିଜ୍ ବା ଯୋଉଟା ଆମର ହାର୍ଟର ବ୍ଲକେଜ୍ କହୁଛୁ ଆମେ କମନଲି, ସେସବୁ ବହୁତ ଦେଖାଯାଉଛି, ଯୋଉଥିରେ କି ବହୁତ ପ୍ରକାର ଆଞ୍ଜିଓପ୍ଲାଷ୍ଟି ହଉ, ଷ୍ଟେଣ୍ଟିଂ ହଉ, କିମ୍ବା ବାଇପାସର ଆବଶ୍ୟକ ପଡୁଛି। ଏସବୁର ମୂଳ କାରଣ ହଉଛି ଆର୍ଲି ଡାଇଗ୍ନୋସିସ୍ ହଉଛି ଆଜିକାଲି ଡାଇବେଟିସ୍, ବ୍ଲଡ୍ ପ୍ରେସର ଏବଂ ଏକ୍ସେସିଭ୍ ଆମ୍ବିସନ୍, ଷ୍ଟ୍ରେସ୍ ଏହିସବୁ, ଏବଂ ନିଜକୁ ଓଭର ଏକ୍ଜର୍ଟ କରିବା ଯୋଗୁଁ ଷ୍ଟ୍ରେସ୍ର ମାତ୍ରା ବହୁତ ଭାଗରେ ବଢ଼ିଯିବା ଯୋଗୁଁ ଏହିସବୁ ଜିନିଷ ଆଜିକାଲି ବହୁତ ହେଉଛି। ଆଉ ଗୋଟେ ଜିନିଷ ଆମେ ଆଜିକାଲି ବହୁତ ମାନେ ବିପଜ୍ଜନକ ଭାବରେ ଦେଖୁଛୁ, ଯେ ଯୋଉ ଜିମ୍ରେ ୱାର୍କଆଉଟ୍ କଲାବେଳେ ବହୁତ ମାନେ ୟଙ୍ଗ ଲୋକଙ୍କର ମୃତ୍ୟୁ ଘଟୁଛି। ଆମେ ସଡନ୍ଲି ନିଜ ଗୋଟେ ସୁନ୍ଦର ଶରୀର ବଢ଼େଇବା ପାଇଁ କିମ୍ବା ସୁନ୍ଦର ଦେଖାଯିବା ପାଇଁ ଯୋଉ ଓଭର ଏକ୍ଜର୍ଟ କରୁ ଏବଂ ଅନରେଗୁଲେଟେଡ୍ ଏକ୍ସରସାଇଜ୍ କରୁ, ଆଜ୍ଞା ବହୁତ ଗୁଡ଼ାଏ ଜିମ୍ରେ ଆମେ ପ୍ରପର ଇନ୍ଷ୍ଟ୍ରକ୍ଟର ପାଉନା, କେତିକି ଏକ୍ସରସାଇଜ୍ କରିବା ଉଚିତ, କେତିକି ବଡି ନବ, କେତିକି ୱାର୍ମ ଅପ୍ ଦରକାର, କେତିକି କୁଲିଂ ଦରକାର, ସେସବୁର କୌଣସି ଜ୍ଞାନ ନାହିଁ। ଆମେ ଗଲୁ ଆଜି ଆମେ 50 ଥର ଉଠେଇଦେଲୁ, ଏତେ 100 ଥର ଉଠେଇଦେଲୁ, ଆଜି ଆମେ ମଲ୍ଟି ଜିମ୍ କରିଦେଲୁ, ଯୋଉଟାକି ହାର୍ଟ ପାଇଁ ଆଜ୍ଞା ଏଇଟା ଗୋଟେ ଏନରୋବିକ୍ ଏକ୍ସରସାଇଜ୍, ଯେତେ ୱେଟ୍ ବିୟରିଂ ଏକ୍ସରସାଇଜ୍ ସବୁ ଏନରୋବିକ୍, ସେଗୁଡ଼ାକ ଆପଣଙ୍କର ମାଂସପେଶୀ ବଢ଼େଇବାରେ ହେଲ୍ପ କରିଥାଏ, ସୁନ୍ଦର ଦିଶିବାରେ ହେଲ୍ପ କରିଥାଏ, କିନ୍ତୁ ହାର୍ଟକୁ ସେମିତି ବହୁତ ସପୋର୍ଟ କରିନଥାଏ। ଆପଣ ଦେଖିବେ ଯଦି ଏଗୁଡ଼ିକ ହଉଥାନ୍ତା ତାହେଲେ ଜିମ୍ ଏତେ କଲାପରେ ହଠାତ୍ ଲୋକଙ୍କ ମୃତ୍ୟୁ କାହିଁ ହଉଛି? ଆପଣ ଦେଖିବେନି ଜଣେ ସାଇକ୍ଲିଷ୍ଟ ସଡନ୍ଲି ଡ୍ରପ୍ ଡାଉନ୍ ମାନେ ସଡନ୍ କାର୍ଡିଆକ୍ ଆରେଷ୍ଟ ହବାର, ଆପଣ ଏତେ ଏକ୍ସାମ୍ପଲ୍ ପାଉନଥିବେ। ତେଣୁ ଏରୋବିକ୍ ଏକ୍ସରସାଇଜ୍ ଆଜ୍ଞା ବହୁତ ହେଲ୍ପଫୁଲ୍ ହାର୍ଟ ପାଇଁ, ଯୋଉଟାକି ଅକ୍ସିଜେନେଟ୍ ମାନେ ବହୁତ ହାର୍ଟକୁ ଅକ୍ସିଜେନ୍ ଦେଇଥାଏ, କାର୍ଡିଓଭାସ୍କୁଲାର ଏକ୍ସରସାଇଜ୍ ଏକ୍ଜାକ୍ଟଲି। କିନ୍ତୁ ଏଇ ଯୋଉ ଲୁହା ଉଠେଇବା, ମଲ୍ଟି ଜିମ୍ ସବୁ ୟୁଜ୍ କରିବା, ଏଇଗୁଡ଼ିକ ହାର୍ଟ ପାଇଁ ଜମା ଲାଭଦାୟକ ନୁହଁ।
1: ତାକୁ ବି ଯଦି କରୁଛନ୍ତି ତାହେଲେ ବ୍ୟବସ୍ଥିତ ଭାବରେ ଜଣେ ଇନ୍ଷ୍ଟ୍ରକ୍ଟରଙ୍କର ତତ୍ତ୍ୱାବଧାନରେ କରିବା ଦରକାର, ଯାହାର ଅଭାବ ଯୋଗୁ ବୋଧହୁଏ ଏଇ
0: ବହୁତ ଗୁଡ଼ାଏ ଲୋକ ଆମର ପ୍ରପର ଆୱାରନେସ୍ ନାହିଁ, କେତେ କରିବା ଉଚିତ, କେତେ ସମୟ କରିବା ଉଚିତ, ଆରମ୍ଭ ସମୟରେ କେତେ ସମୟ ପାଇଁ କିଛି ଦିନ କରିବା ଉଚିତ, ତାପରେ କେମିତି ବଢ଼େଇବା ଉଚିତ। ଆମେମାନେ ଓଭର ଆଙ୍କସିୟସ୍ ହେଇ, ଓଭର ଏନ୍ଥୁଜିଆଷ୍ଟିକ୍ ହେଇକି ସଡନ୍ଲି 3 ଦିନ ପରେ ବଢ଼େଇ ଦଉଛେ, 5 ଦିନ ପରେ ବଢ଼େଇ ଦଉଛେ, ଯୋଉଟାକି ହାର୍ଟ ସମ୍ଭାଳି ପାରୁନାହିଁ।
1: ଆଜ୍ଞା, ଅନେକ ସମୟରେ ଆମେ ଦେଖିବାକୁ ପାଉ ଯେ ଜଣେ ବ୍ୟକ୍ତି ଯିଏ ବିହିତ ଭାବରେ ତାଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତି, ସବୁ ଯେମିତି କହିଲେ ଆପଣ ନିୟମିତ ଭାବରେ ଟେଷ୍ଟ କରାନ୍ତି, ଖାଦ୍ୟପେୟ ମଧ୍ୟ ସବୁ ତାଙ୍କର ଠିକ୍ ଥାଏ, ବ୍ୟାୟାମ ମଧ୍ୟ କରନ୍ତି, କିନ୍ତୁ ସେ ଦିନେ ଦେଖିବାକୁ ମିଳେ ଯେ ସେ ହୃଦଘାତର ଶିକାର ହେଇଛନ୍ତି, ଏହାର କାରଣ କ'ଣ?
0: ଦେଖନ୍ତୁ, ଆକ୍ଚୁଆଲି କ'ଣ ହୁଏ କି ହାର୍ଟ ଗୋଟେ ଭାରି ମାନେ କହିବାକୁ ଗଲେ ଗୋଟେ ଭାରି ଡିସେପ୍ଟିଭ୍ ଅର୍ଗାନ୍। ଦେଖିବେ ଆପଣ ଯେକୌଣସି ରୋଗରେ ଆପଣ ଗୋଟେ ବାହାରୁ ଲକ୍ଷଣଟା ବହୁତ ଖରାପ ଭାବରେ ଦେଖାଯାଉଥାଏ, ସପୋଜ୍ ଗୋଟେ ବ୍ରେନ୍ ଟ୍ୟୁମର ହେଇଛି, କିମ୍ବା ଲୋକର ପାରାଲିସିସ୍ ହେଇଛି, ବ୍ରେନ୍ ଷ୍ଟ୍ରୋକ୍ ହେଇଛି, କିମ୍ବା ଲିଭର ଫେଲିଅର ହେଇଛି, କିଡ଼ନୀ ଫେଲିଅର ହେଉଛି, ଆପଣ ଲୋକଟିକୁ ଦେଖିଲେ ଜାଣିପାରିବେ ଯେ ଲୋକଟି ରୋଗାକ୍ରାନ୍ତ, କାରଣ ମୁହଁ ଫୁଲି ଯାଇଥିବ, ପେଟ ଫୁଲି ଯାଇଥିବ, ଗୋଡ଼ ଫୁଲି ଯାଇଥିବ, କିମ୍ବା ଗୋଟେ ସାଇଡ୍ ଚାଲୁନଥିବ। କିନ୍ତୁ ହାର୍ଟର କ'ଣ ହୁଏ, ବେଳେବେଳେ ଆପଣ ଦେଖିବେ ହାର୍ଟର ପମ୍ପିଙ୍ଗ ପାୱାର ଯୋଉଟାକି ନର୍ମାଲି 60-70% କୌଣସି କାରଣରୁ ଯଦି ପମ୍ପିଙ୍ଗ ପାୱାର 25-30% ବି ହେଇଯାଏ କିମ୍ବା 20% ବି ହେଇଯାଏ, ପେସେଣ୍ଟ ଆପଣ ସଡନ୍ଲି ଦେଖିଲା ବେଳେ ଜାଣିପାରିବେନି ଯେ ସେ ରୋଗାକ୍ରାନ୍ତ ବୋଲି, କାରଣ ସେ ଆପଣଙ୍କୁ ବାହାରୁ ଠିକ୍ ଠାକ୍ ଦେଖାଯାଉଥିବ। ହଁ, ସେ ଚଲାବୁଲା କଲା ପରେ ହୁଏତ ତାକୁ ଧଇଁସେଇ ଲାଗୁଥିବ କିନ୍ତୁ ସେଟା ଆପଣ ଦେଖିପାରିବେନି। ତେଣୁ ଯେମିତିକି ଆପଣଙ୍କୁ କହିବି ଯେ ଆମେ ଯୋଉ ଟେଷ୍ଟ ସେଥିରେ ଇସିଜି ବି ଯାଏ, ଇସିଜି ନର୍ମାଲ ଥିବ, ଇକୋ ନର୍ମାଲ ଥିବ, କିନ୍ତୁ କରୋନାରୀ ଆର୍ଟେରୀରେ ବ୍ଲକେଜ୍ ଅଛି କି ନା ଆମେ ଜାଣିପାରୁନି। ମୁଁ ଏଇଠି ଆପଣଙ୍କୁ କହିବାକୁ ଚାହିଁବି ହୃଦଘାତ ତିନି ପ୍ରକାର, ମାନେ ଆକ୍ଚୁଆଲି ଷ୍ଟେଜ୍ ଗୁଡ଼ିକ ତିନି ପ୍ରକାର। ଯୋଉ ରକ୍ତ ସପ୍ଲାଇ ଥାଏ କରୋନାରୀ ଆର୍ଟେରୀ ବା ଧମନୀ, ସେଥିରେ କୌଣସି ପ୍ରକାର ଅବଷ୍ଟ୍ରକ୍ସନ୍, ଯୋଉଟାକି ଆମେ କରୋନାରୀ ଆର୍ଟେରୀ ଡିଜିଜ୍ କୁ କୌଣସି

0: ପ୍ରକାର ବ୍ଲଡ ସପ୍ଲାଏରେ ଫ୍ଲୋ କମିଲେ ହାର୍ଟର ତିନି ପ୍ରକାର ସିମ୍ପଟମ୍ ଆସେ। ପ୍ରଥମେ ଆପଣଙ୍କୁ ଲାଗିବ ଯେତେବେଳେ ଆପଣ କିଛି ଗୋଟେ ଚଲାବୁଲା କରୁଛନ୍ତି କିମ୍ବା ସିଡ଼ି ଚଢୁଛନ୍ତି କିମ୍ବା ଭାରି କାମ କରୁଛନ୍ତି, ସେତେବେଳେ ଆପଣ ଛାତିରେ କଷ୍ଟ ଫିଲ୍ କରିବେ କିମ୍ବା ଯୋଉ ଲକ୍ଷଣ ଗୁଡ଼ିକ କହିଲି ତା ଭିତରୁ କୌଣସିଟା ବି ଫିଲ୍ କରିବେ, ଯେମିତି ବାଁ ସେପଟ ଛାତିରେ ପେନ୍ ହେଲା, ଧଇଁ ସେଇଁ ଲାଗିଲା କି ପିଠି ପଟକୁ ଗଲା, କାନ୍ଧକୁ ଗଲା, ଏଇ ଟାଇପ୍ର କୌଣସି ପ୍ରକାର ଲକ୍ଷଣ ଆପଣ ଡେଭଲପ୍ କରିବେ। ଯେତେବେଳେ ଆପଣ ରେଷ୍ଟ ମୋଡ଼କୁ ଚାଲିଯିବେ ବା ସେଇଟା ଯୋଉ ବସି ପଡ଼ିଲେ ଆପଣ, ତାର ଦୁଇ ଚାରି ମିନିଟ୍ ପରେ ଆପଣ ନର୍ମାଲ ହେଇଯିବେ, ଏଇଟା ଗୋଟେ ଆର୍ଲି ଷ୍ଟେଜ୍। ତା ନେକ୍ସଟ ଷ୍ଟେଜ୍ ହେଉଛି ଆଉ ଟିକେ ଅଧିକା କ୍ରୋନିକ ଅନଷ୍ଟେବଲ ଆଞ୍ଜାଇନା, ମାନେ ଆପଣ କିଛି କରିନାହାନ୍ତି, ଘରେ ବସିଛନ୍ତି, ଆପଣଙ୍କୁ ସଡନ୍ଲି ଲକ୍ଷଣ ଗୁଡ଼ିକ ଫିଲ୍ ହେଲା, ଝାଳ ବୋହିଲା, ରେଷ୍ଟଲେସ୍ ଲାଗିଲା, କିନ୍ତୁ କିଛି ସମୟ ଆପଣ ପାଞ୍ଚ ସାତ ମିନିଟ୍ ପରେ ଭଲ ହେଇଗଲା, ଏଇଟା ହେଉଛି କ୍ରୋନିକ ଅନଷ୍ଟେବଲ ଆଞ୍ଜାଇନା। ତା ଲାଷ୍ଟ ଷ୍ଟେଜ୍ ଯୋଉଟା ହେଉଛି ଯୋଉଟାକି ଆମେ ମାୟୋକାର୍ଡିଆଲ୍ ଇନଫେକ୍ସନ୍ ବା ହୃଦଘାତ ବା ଆମେ ହାର୍ଟ ଆଟାକ୍ କହୁ କିମ୍ବା ଷ୍ଟ୍ରୋକ୍ କହୁ, ସେଇଟା ହେଉଛି ଯେତେବେଳେ ଆପଣଙ୍କର ରକ୍ତ ନଳୀରେ ଗୋଟେ ମେଜର ବ୍ଲକେଜ୍ ହେଇଗଲା ଯାହାଦ୍ୱାରା କି ଆପଣଙ୍କର ହାର୍ଟ ଆଟାକ୍ ହେଲା ଏବଂ ଆପଣଙ୍କର ପେନ୍ଟି ହସ୍ପିଟାଲ ନଗଲା ଯାଏଁ କମିଲାନି, ଯୋଉ ଯୋଉ ଲକ୍ଷଣ କହିଲି। ସେତେବେଳେ ଆପଣଙ୍କର ଯେହେତୁ ରକ୍ତ ସପ୍ଲାଇ ଆପଣ ମସଲ ପିଣ୍ଡୁଳାକୁ ଆପଣ ସବୁ ଶରୀରର ଅଙ୍ଗ ପ୍ରତ୍ୟଙ୍ଗର ଖାଦ୍ୟ ହେଉଛି ରକ୍ତ ବ୍ଲଡ୍, ଯୋଉଥିରେ ଅକ୍ସିଜେନ୍ ଯାଏ, ନ୍ୟୁଟ୍ରିସନ୍ ଯାଏ, ଯେମିତି ହାର୍ଟର ମସଲକୁ ବି ରକ୍ତ ସପ୍ଲାଇ ଗଲାନି, ସେ ଜଣେଇବ କେମିତି, ସେ ଚିତ୍କାର କରିବ, ସେ ଚିତ୍କାର ଆପଣ ଜାଣିବେ କେମିତି, ଛାତିର କଷ୍ଟ ହଉ, ଝାଳ ବୋହିବା ହଉ, ରେଷ୍ଟଲେସ୍ ହଉ, ଏଇଥିରେ ଆପଣ ଜାଣିବେ। ତ ଏଇ ରକ୍ତ ସପ୍ଲାଇ ଯେତେବେଳେ ବନ୍ଦ ହେଲା ତ ଆସ୍ତେ ଆସ୍ତେ ମସଲ ଡ୍ୟାମେଜ୍ ହବ, ଯେତେବେଳେ ମସଲ ଡ୍ୟାମେଜ୍ ଆପଣଙ୍କର ପରମାନେଣ୍ଟ ହବ ସେତେବେଳେ ହିଁ ଆପଣଙ୍କର ଇସିଜିରେ ଫାଇଣ୍ଡିଂ ଆସିବ ଯୋଉଟାକି ଆପଣଙ୍କର ହଁ ଏଥିରେ ହାର୍ଟ ଆଟାକ୍ ହେଇଛି କିମ୍ବା ହଉଛି ବୋଲି। ତେଣୁ ଇସିଜି ଆବ୍ନର୍ମାଲ ହବ ଯେତେବେଳେ ଆପଣଙ୍କର ଆଟାକ୍ ହେଲା, ମାନେ ମାୟୋକାର୍ଡିଆଲ୍ ଇନଫେକ୍ସନ୍ ହୃଦଘାତ ହେଲା, ଇଭିନ୍ କ୍ରୋନିକ ଷ୍ଟେବଲ୍ ଆଞ୍ଜାଇନା, କ୍ରୋନିକ ଅନଷ୍ଟେବଲ୍ ଆଞ୍ଜାଇନାରେ ବି ଇସିଜି ପ୍ରାୟ ନର୍ମାଲ ଥାଏ।
1: ତ
0: ସେଇଭଳିଆ ଇକୋ ଆପଣ ଧର ଆପଣଙ୍କର କ୍ରୋନିକ ଷ୍ଟେବଲ୍ ଆଞ୍ଜାଇନା ଚାଲିଛି, ଗଲେ ଇକୋ କରିବାକୁ ଆପଣ ମସଲ ଡ୍ୟାମେଜ୍ ହେଇନି, ତେଣୁ ପମ୍ପିଙ୍ଗ ପାୱାର ନର୍ମାଲ ରହିବ, ଯୋଉଟାକି ଇଞ୍ଜେକ୍ସନ ଫ୍ରାକ୍ସନ ଆମେ କହୁ। ତ ସେ ନର୍ମାଲ ରହିଲେ ଆପଣ ଭାବିଲେ ଯେ ମୋର ତ ସବୁ ଠିକ
1: ଅଛି,
0: କିନ୍ତୁ ଯେତେବେଳେ ଆପଣଙ୍କ ହାର୍ଟ ଗୋଟେ ଆଟାକ୍ ହେଇକି ଡ୍ୟାମେଜ୍ ହେଲା ତାପରେ ହାର୍ଟ ଫଙ୍କସନ୍ କମିବ। ତେଣୁ ଆମେ ମାନେ ଏଇଟା ଜାଣିବା କେମିତି, ଏଇଟା ଜାଣିବା ପାଇଁ ଆମକୁ ଟ୍ରେଡମିଲ୍ ଟେଷ୍ଟ କରିବା, ଟ୍ରେଡମିଲ୍ ଟେଷ୍ଟ ଯେତେବେଳେ କି ଆମେ ଟ୍ରେଡମିଲ୍ରେ ଚାଲିଲା ବେଳେ ଇସିଜି କରିକି ଦେଖୁ, ସେତେବେଳେ ଆପଣଙ୍କୁ ଇସିଜିରେ ଚେଞ୍ଜେସ୍ ଆସିବ, ଯେତେବେଳେ ହାର୍ଟ ଉପରେ ଏକ୍ସଟ୍ରା ପ୍ରେସର ପଡିବ ବିକଜ ଅଫ୍ ୱାକିଂ, ସ୍ପିଡ୍ ୱାକିଂ, ସେତେବେଳେ ସେ ହାର୍ଟର ସିମ୍ବଲ ଗୁଡ଼ିକ ଇସିଜିରେ ଆସିବ, ଯେତେବେଳେ ଆପଣ ଜାଣିବେ ଯେ ହାର୍ଟରେ କୌଣସି ପ୍ରକାର ଅବଷ୍ଟ୍ରକ୍ସନ୍ ମାନେ ବ୍ଲକେଜ୍ କିମ୍ବା କରୋନାରୀ ଆର୍ଟେରୀ ଡିଜିଜ୍ ଅଛି, କିମ୍ବା ଯେଉଁମାନେ ଧରନ୍ତୁ ଟିକେ ବୟସ୍କ ଲୋକ ଆଣ୍ଠୁ ଗଣ୍ଠି ବାତ ଅଛି, ଟ୍ରେଡମିଲ୍ ଚାଲି ପାରୁନାହାନ୍ତି, କିମ୍ବା ଶ୍ୱାସ ରୋଗ ଅଛି, ଚାଲିଲେ ଧଇଁ ସଇଁ ଲାଗିବ, ସେସବୁ ଜାଗାରେ ଆମେ ଡାଇରେକ୍ଟ କରୋନାରୀ ଆଞ୍ଜିଓଗ୍ରାମ କରୁ, ଯେଉଁଥିରେ କି ଗୋଟେ ଡାଇ ଦିଆଯାଇକି ରକ୍ତ ସପ୍ଲାଇ ପିକ୍ଚରରେ ଭିଡ଼ିଓରେ ଦେଖାଯାଏ, ଯଦି କୌଣସି ଜାଗାରେ ଅବଷ୍ଟ୍ରକ୍ସନ୍ ଥାଏ ସେ ଜାଗାଟା ଅବଷ୍ଟ୍ରକ୍ସନ୍ ହିସାବରେ ଦେଖାଯାଏ। ତ ଏଇଭଳିଆ ପେସେଣ୍ଟରେ ସପୋଜ୍ କୌଣସି ଲକ୍ଷଣ ନାହିଁ, ସଡନ୍ଲି ଜଣଙ୍କର ଧରନ୍ତୁ 80% ବ୍ଲକେଜ୍ ଅଛି ଗୋଟେ ଧମନୀରେ, ସେ ଜାଗାରେ ହଠାତ୍ ଗୋଟେ କ୍ଲଟ୍ ଫର୍ମେସନ୍ ହେଇଗଲା, ତ 100% ବ୍ଲକ୍ ହେଇଗଲା, ତ ଆପଣ ଯୋଉ କହିଲେ ସଡନ୍ଲି ସବୁ ନର୍ମାଲ ଅଛି, ସେଇଠି ଗୋଟେ କ୍ଲଟ୍ ହେଇଗଲା, ତ ସଡନ୍ଲି ହୃଦଘାତ ହେଲା ବା ହାର୍ଟ ଆଟାକ୍ ହେଲା। ତେଣୁ ଆମେ ସବୁବେଳେ ଯଦି ଗୋଟେ ବୟସ ପରେ ଆମେ ମାନେ ଯଦି ଟ୍ରେଡମିଲ୍ କରିପାରୁନେ ତାହେଲେ କରୋନାରୀ ଆଞ୍ଜିଓଗ୍ରାମ କରିଦେବା ଉଚିତ, ଯୋଉଟାକି ବହୁତ ରିସ୍କ ଫ୍ରି, ଆଜିକାଲି ସିଟି କରୋନାରୀ ଆଞ୍ଜିଓଗ୍ରାମ ବି ଆସିଲାଣି, ସେଟା ବି କରିବା ଉଚିତ।
1: ବହୁତ ସୁନ୍ଦର ଭାବରେ ଆପଣ ଏହି ପ୍ରଶ୍ନଟିର ଉତ୍ତର ଦେଲେ। ଭାବୁଛି ଆମର ଶ୍ରୋତା ବନ୍ଧୁ ଯେଉଁମାନେ ଏହି କାର୍ଯ୍ୟକ୍ରମ ଶୁଣୁଥିବେ ଏହି କଥାଟିକୁ ଜାଣିବେ ଯେ ଅନେକ ସମୟରେ ଆମେ ଯେମିତି ଆଲୋଚନା କରୁ ଯେ ତାଙ୍କର ତ ସବୁ ଠିକ ଥିଲା, ଖାଇବା ପିଇବା ଠିକ ଥିଲା, ସେ ବ୍ୟାୟାମ ବି କରୁଥିଲେ ନିୟମିତ ଭାବରେ, ତାଙ୍କ ଶରୀରରେ ମେଦ ବି ନଥିଲା, ସେ ମେଦବହୁଳ ବି ନଥିଲେ, କାହିଁକି ହଠାତ୍ ତାଙ୍କୁ ହୃଦଘାତ ହେଲା। ଆପଣଙ୍କ କଥାରୁ ଆମେ ମଧ୍ୟ ଜାଣିପାରିଲୁ ଆଉ ଆମ ଶ୍ରୋତା ବନ୍ଧୁମାନେ ମଧ୍ୟ ଜାଣିପାରିଥିବେ ଯେ ଏହିସବୁ କାରଣ ମଧ୍ୟ ରହିଥାଇପାରେ ଜଣକୁ ଯଦି ଏହି ପ୍ରକାର ପରିସ୍ଥିତିରେ ହୃଦଘାତ ହଉଛି। ଆଉ ଗୋଟେ କଥା ଯେ ସାଧାରଣତଃ ଆମ ଭିତରେ ଗୋଟେ ବିଶ୍ୱାସ ରହିଯାଇଛି ଯଦି ଜଣକୁ ଥରେ ହୃଦଘାତ ହେଲା ବାକି ଜୀବନ ପ୍ରତି ବିପଦ ସୃଷ୍ଟି ହେଇଯାଏ, କିନ୍ତୁ ଅନ୍ୟ ପକ୍ଷରେ ଆମେ ଦେଖୁ ଯେ ହୃଦଘାତରେ ଶିକାର ହେଇଥିବା ବ୍ୟକ୍ତି ବହୁଦିନ ପର୍ଯ୍ୟନ୍ତ ସୁସ୍ଥ ରୁହନ୍ତି। ଏଇ ଯୋଉ ଅସାମଞ୍ଜସ୍ୟ ଆମ ସାଧାରଣ ଭାବନାରେ ଅଛି ତା ପ୍ରତି ଆପଣ କଣ କହିବାକୁ ଚାହିଁବେ?
0: ବହୁତ ସୁନ୍ଦର ପ୍ରଶ୍ନ ମ୍ୟାଡମ। ଆକ୍ଚୁଆଲି ଏଥିରେ କଣ ହୁଏ, ଆମର ଯେତେବେଳେ ହାର୍ଟ ଆଟାକ୍ ହେଲା ତାର ଫର୍ଷ୍ଟ ଇଏ ହେଉଛି ଯେ ଆମର ସେତିକି ଜ୍ଞାନ ଥିବା ଦରକାର। ଆକ୍ଚୁଆଲି ଓଡ଼ିଶାରେ ମୁଁ ଦେଖିଛି, ମାନେ ଭାରତର ବହୁତ ଜାଗାରେ କାମ କରିଛି, ବହୁତ ଜାଗାରେ ଯାହା ଆୱାରନେସ୍ ଅଛି ଓଡ଼ିଶାରେ ଆଜ୍ଞା ବହୁତ କମ୍ ଅଛି। ଆମର ବହୁତ ଲୋକ ହୃଦୟର ଯୋଉ ଲକ୍ଷଣ ଗୁଡ଼ିକୁ ଗ୍ୟାସ୍ ହେଇଛି ବୋଲି କହିକି ଇଗ୍ନୋର କରିଥାନ୍ତି, ଏବଂ ଆମ ପାଖରେ ଏମିତି ବହୁତ ହାର୍ଟ ରୋଗୀ ଅଛନ୍ତି ଯେଉଁମାନେ ଆସିଛନ୍ତି ସାଙ୍ଗେ ସାଙ୍ଗେ ନିଜ ଏକ୍ସପ୍ଲେନେସନ୍ ନିଜେ ଦେଇଦେବେ, ଆଜ୍ଞା ଛାତିରେ ଟିକେ କଷ୍ଟ ହେଉଛି ଚାଲିଲେ ଯେ କିନ୍ତୁ ଆମେ ଟିକେ ଅରୁଆ ଚାଉଳ ଭାତ ଡାଲମା ଖାଇଦେଲୁ ସେଥିପାଇଁ ଗ୍ୟାସ୍ ହେଇଗଲା ଆଜ୍ଞା। ତେଣୁ ତାଙ୍କ ପାଖରେ ସବୁବେଳେ ଗୋଟେ ଏକ୍ସପ୍ଲାନେସନ୍ ଥାଏ ଏବଂ ସେମାନେ ହାର୍ଟର ଲକ୍ଷଣଟାକୁ ସବୁବେଳେ ଲାଷ୍ଟରେ ଚିନ୍ତା କରନ୍ତି ଏବଂ ସବୁ ଜିନିଷକୁ ଗ୍ୟାସ୍ ବୋଲି ଇଗ୍ନୋର କରିଦିଅନ୍ତି। ତେଣୁ ମୋର କହିବା କଥା, ଆପଣଙ୍କ ଗ୍ୟାସ୍ ହେଲା, ଯଦି ବି ଗ୍ୟାଷ୍ଟ୍ରିକ୍ ବା ଗ୍ୟାଷ୍ଟ୍ରାଇଟିସ୍ ହେଲା, ଏଇଟା ଆପଣ ଜୀବନ ପ୍ରତି ବିପଦଜନକ ନୁହଁ, ଜୀବନ ନବ ନାହିଁ, ଜୀବନ ଆପଣଙ୍କର ନବ ହୃଦଘାତ କିମ୍ବା ହାର୍ଟର ସିମ୍ପଟମ୍। ତେଣୁ ହାର୍ଟର ସିମ୍ପଟମ୍କୁ ଆପଣ ଇଗ୍ନୋର କରିବା

0: ଉଚିତ ନୁହଁ। ତେଣୁ ଏଇ ଯୋଉ ଲକ୍ଷଣ ଗୁଡିକ ମୁଁ କହିଲି, ଏଗୁଡିକ ଯଦି ଆପଣଙ୍କୁ ଗ୍ୟାସ ଯୋଗୁଁ ବି ହଉଛି ଭଳି ଲାଗୁଛି, ଯଦି ସେମିତି କିଛି ହେଲା ଇମିଡିଏଟଲି ରୋଗୀକୁ ମାନେ ନିକଟସ୍ଥ ହସ୍ପିଟାଲକୁ ନେଇଯିବା ଉଚିତ, ଯୋଉଠିକି ସରକାରୀ ଡାକ୍ତରଖାନା ହଉ କି ଯାହା ବି ହଉ, ଏବଂ ପ୍ରଥମ 6 ଘଣ୍ଟା ଭିତରେ ଯୋଉଟାକି ଗୋଲ୍ଡେନ୍ ପିରିୟଡ୍ କୁହାଯାଏ, ତା ଭିତରେ ଯଦି ଆମେ ଟ୍ରିଟମେଣ୍ଟ ଷ୍ଟାର୍ଟ କରାଯାଇପାରେ, ଧରନ୍ତୁ ଆମେ 6 ଘଣ୍ଟାରୁ ଅଧିକା ହେଇଯିବ, 12 ଘଣ୍ଟା 14 ଘଣ୍ଟା ଆମେ ଗ୍ୟାସ ହେଇଛି ଭାଇ ଆଣ୍ଟାସିଡ୍ କୋଇ ଘରେ ରଖିଲୁ, ତ ହାର୍ଟ ଆଟାକ୍ ତ ଭଲ ହେଇଯିବନି, ତାର ଅବଷ୍ଟ୍ରକ୍ସନ୍ ରହିଲା, ତ ମସଲର ସେତେ ବେଶୀ ବା ମାଂସପିଣ୍ଡଳ ହାର୍ଟର ସେତେ ବେଶୀ ଡ୍ୟାମେଜ୍ ହବ, ଯେତେ ବେଶୀ ଡ୍ୟାମେଜ୍ ହବ ସିଏ ସେତେ ତାର ପମ୍ପିଂ ପାୱାର କମିବ, ଯାହାର ପମ୍ପିଂ ପାୱାର ଥରେ ପରମାନେଣ୍ଟ କମିଗଲା ତାହା ଜୀବନଶୈଳୀ କିମ୍ବା ଜୀବନ ଲାଇଫ୍ ସ୍ପାନ୍ ନର୍ମାଲ ରହିବ ନାହିଁ। କିନ୍ତୁ ଆପଣ ଯଦି ଠିକ୍ ସମୟରେ ତାଙ୍କୁ ହସ୍ପିଟାଲରେ ପହଞ୍ଚେଇ ଦେଲେ ଏବଂ ହସ୍ପିଟାଲରେ ତାଙ୍କ ଟ୍ରିଟମେଣ୍ଟ ଆରମ୍ଭ ହେଇଗଲା, ଡ୍ୟାମେଜ୍ଟା ମିନିମମ୍ ହବ। ତେଣୁ ଏମିତି ଠିକ୍ ସମୟରେ ପହଞ୍ଚିଗଲେ, ଯଦି କାର୍ଡିଓଲୋଜିଷ୍ଟଙ୍କ ପାଖରେ ଆମେ ପହଞ୍ଚିଗଲେ, ତାହେଲେ ଆଜିକାଲି ପ୍ରାଇମେରୀ ଆଞ୍ଜିଓପ୍ଲାଷ୍ଟି ବା ପ୍ରାଇମେରୀ ଷ୍ଟେଣ୍ଟିଂ ହେଇପାରୁଛି, ଯୋଉଦ୍ୱାରା କି ଯୋଉ ଧରନ୍ତୁ ବ୍ଲକେଜ୍ଟି ମେନ୍ଲି ଯୋଉ ରକ୍ତ ଧମନୀଟର 100% ହଉ କିମ୍ବା 90% ବ୍ଲକେଜ୍ ହେଇକି ପୁରା ଏରିଆଟା ହୃଦଘାତ କରିଛି, ସେଇଟାକୁ ଯଦି ଆମେ ଷ୍ଟେଣ୍ଟ ପକେଇ ଖୋଲି ଦିଆଯାଏ, ତାହେଲେ ହାର୍ଟର ଡ୍ୟାମେଜ୍ କମିବ। ଆଉ ଗୋଟେ ଜିନିଷ, ଆମେ ହୃଦଘାତ ପରେ ଇକୋ କରିଥାଉ, ଇକୋରେ ବେଳେବେଳେ ପମ୍ପିଂ ନର୍ମାଲ ଥାଏ, ସେମାନଙ୍କ ପାଇଁ କିଛି ଅସୁବିଧା ନଥାଏ। କିଛି ଲୋକଙ୍କ ପମ୍ପିଂ ପାୱାର କମିଯାଇଥାଏ, 25%, 35%, 30% ହେଇଯାଇଥାଏ, ଯୋଉଟାକି ନର୍ମାଲି 60-70% ରହିବା ଉଚିତ। ସେଇଭଳିଆ ପେସେଣ୍ଟ ବେଳେବେଳେ କ'ଣ ହୁଏ, 2 ପ୍ରକାର ବିହେଭ୍ କରିପାରନ୍ତି। ଯଦି ଆପଣଙ୍କର ମସଲ ପରମାନେଣ୍ଟଲି ଡ୍ୟାମେଜ୍ ହେଇଗଲା ଏବଂ ମୃତ ହେଇଗଲା, ତାହେଲେ ଆପଣଙ୍କର ଆଉ ସେ ପମ୍ପିଂ ପାୱାର ଯେତେ ମେଡିସିନ୍ ଦେଲେ ବି ବଢ଼ିବ ନାହିଁ। ବେଳେବେଳେ କ'ଣ ହୁଏ, ସେ ମାଂସ ପିଣ୍ଡୁଳା ଗୁଡ଼ିକ ହାଇବରନେସନ୍ ମାନେ ଶୋଇ ପଡ଼ିଥାନ୍ତି, ସେ କିଛି ଦିନ ପରେ ଯେତେବେଳେ ପୁଣି ରକ୍ତ ସପ୍ଲାଇ ତାକୁ ଦିଆଯାଏ, ଷ୍ଟେଣ୍ଟ ଦ୍ୱାରା ହଉ କିମ୍ବା ବାଇପାସ୍ ଅପରେସନ୍ ଦ୍ୱାରା ହଉ, ଯେତେବେଳେ ରକ୍ତ ସପ୍ଲାଇ ପାଆନ୍ତି, ସେମାନେ ଆଉଥରେ ଉଜ୍ଜୀବିତ ହେଇଯାଆନ୍ତି, ଯାହାଦ୍ୱାରା କି ପମ୍ପିଂ ପାୱାର ଫେରି ଆସେ। ମୁଁ ଏଇଠି କହି ରଖିବି, ଆମେ କିଛି ବାଇପାସ୍ ଅପରେସନ୍ କରିଛୁ, ଯୋଉଠିକି 25%ରେ ଆମେ ଅପରେସନ୍ କରିଛୁ, ସେମାନଙ୍କର ଏବେ ପ୍ରାୟ 50%, 55% ପମ୍ପିଂ ପାୱାର ଫେରି ଆସିଛି। ତେଣୁ ମୋର ସବୁ ଶ୍ରୋତାଙ୍କୁ ଅନୁରୋଧ, ଯଦି ଆପଣଙ୍କୁ କୌଣସି ପ୍ରକାର ଟ୍ରିଟମେଣ୍ଟ ଆଡଭାଇସ୍ କରାଯାଇଛି, ଏଠି କହି ରଖିବି ଆମର ଓଡ଼ିଶା ଲୋକଙ୍କର ମାନେ ଓପନହାର୍ଟ ସର୍ଜରୀ କିମ୍ବା ବାଇପାସ୍ ସର୍ଜରୀ ପାଇଁ ବହୁତ ଗୋଟେ ଭୟ ରହିଛି। ଆକ୍ଚୁଆଲି ସେଟା କହିବାକୁ ଗଲେ ଆଜିକାଲି ବହୁତ ସେଫ୍ ସର୍ଜରୀ ହେଲାଣି, ତେଣୁ କୌଣସି ଜାଗାରେ ବି ବାଇପାସ୍ ଯଦି ଆଡଭାଇସ୍ କରାହେଲା, ସେଥିରୁ ପଛେଇ ଯିବା ଉଚିତ ନୁହଁ। ଯଦି ଆପଣ ପମ୍ପିଂ ପାୱାର ବି କମ୍ ଅଛି, ତାହା ବଢ଼ିବ ଏବଂ ଆପଣ ହାର୍ଟ ନର୍ମାଲ ଜୀବନଶୈଳୀକୁ ବି ଆପଣ ଫେରିପାରିବେ। ତେଣୁ ଏହିସବୁ ଦୃଷ୍ଟିରୁ କୌଣସି ହୃଦଘାତ ଜନିତ ଲକ୍ଷଣକୁ ଆମେ ଗ୍ୟାସ୍ ହେଇଛି କହିକି ନିଜକୁ ଘୋଡ଼େଇ ରଖିବା
1: ଉଚିତ ନୁହେଁ। ଆଉ ଯଦି ବି ଜଣେ ବ୍ୟକ୍ତି ହୃଦଘାତର ଶିକାର ହଉଛନ୍ତି, ତାହେଲେ ସିଏ ଧରି ବସିବା ଉଚିତ ନୁହେଁ ଯେ ତାଙ୍କର ବାକି ଜୀବନ ପ୍ରତି ବିପଦ ସୃଷ୍ଟି ହେଇଗଲା। ଆପଣଙ୍କ କଥାରୁ ଆମେ ଜାଣିଲୁ ଯେ ସେମିତି କିଛି ନାହିଁ, ଆଜି ମେଡିକାଲ ସାଇନ୍ସ ବହୁତ ଆଗକୁ ଗଲାଣି, ତେଣୁ ଉପଯୁକ୍ତ ଚିକିତ୍ସା ମାଧ୍ୟମରେ ଜଣେ ବ୍ୟକ୍ତି ହୃଦଘାତର ଶିକାର ହେଇଥିଲେ ମଧ୍ୟ ଆଗକୁ ଗୋଟେ ସୁନ୍ଦର ଜୀବନ, ନିରାମୟ ଜୀବନ ବିତେଇ ପାରିବେ। ବହୁତ ସୁନ୍ଦର ଭାବରେ ଆପଣ ଆମ ପ୍ରଶ୍ନ ସବୁକୁ ବୁଝେଇକିରି କହୁଛନ୍ତି ଡାକ୍ତର ବାବୁ। ଏଠି ଗୋଟେ ପ୍ରଶ୍ନ ଆପଣଙ୍କୁ ପଚାରିବୁ ଯେ ଆମେ ଯେମିତି ଦେଖିଛୁ ଏସିଡି ସଡନ୍ କାର୍ଡିଆକ୍ ଡେଥ୍, ବା ଜଣକୁ ହଠାତ୍ ଯଦି ହୃଦଘାତ ଦେଖାଦେଲା, ପାଖରେ ଡାକ୍ତର ନଥିବେ ବା ଡାକ୍ତରଖାନା ଯିବାକୁ କିଛି ସୁବିଧା ନଥିବ, ସେଇଠି ଯୋଉ ଆଶୁ ଚିକିତ୍ସାଟା କରିବା ପାଇଁ କୁହାଯାଏ, ସେ ସମ୍ପର୍କରେ ଆମକୁ ଟିକେ କହି ରଖନ୍ତୁ।
0: ଏଇଟା ଗୋଟେ ବହୁତ ସୁନ୍ଦର ପ୍ରଶ୍ନ। ସଡନ୍ କାର୍ଡିଆକ୍ ଡେଥ୍, ଆକ୍ଚୁଆଲି ମୁଁ ଯେମିତି କହିଲି, ହାର୍ଟ ଗୋଟେ ବହୁତ ସିମ୍ପଲ ଅଙ୍ଗ, ହିନ୍ଦୀରେ ବି ଶୁଣିଥିବେ, ଯୋଉ ଲୋକ ଦିଲ ସେ ସୋଚତେ ଦିମାଗ ସେ ନେଇ ସୋଚତେ ହମ ଲୋକ ବୋଲତେ, ୱେସେ ହି ହାର୍ଟ ଗୋଟେ ଆକ୍ଚୁଆଲି ବହୁତ ସିମ୍ପଲ ଜିନିଷ, ତାର କାମ ବେଶୀ ନାହିଁ, ବେଶୀ କମ୍ପ୍ଲିକେଟେଡ୍ ନାହିଁ ବ୍ରେନ୍ ଭଳିଆ। ବ୍ରେନ୍ରେ ବହୁତ କମ୍ପ୍ଲିକେସନ୍ ଥାଏ, ବହୁତ ପ୍ରକାର ପାଠ ଥାଏ, ହାର୍ଟ ବହୁତ ସିମ୍ପଲ, ତାକୁ ଖାଦ୍ୟ ମିଳିଲା ସେ ତାର ପମ୍ପିଂ କରି ଚାଲିବ। ଆଉ ଗୋଟେ ଜିନିଷ ମୁଁ ଆପଣ ଗୋଟେ ଇଣ୍ଟରେଷ୍ଟିଂ ଜିନିଷ କହିବି, ଆମକୁ ଭଗବାନ ବହୁତ ଗୁଡ଼ାଏ ଜିନିଷ 2-2 ଦେଇଛନ୍ତି। ବ୍ରେନ୍ର 2 ଲୋବ୍ ଅଛି, 2 ଆଖି ଅଛି, 2 କାନ ଅଛି, ନାକର 2 ପୋର୍ସନ୍ ଅଛି, 2 ହାତ ଅଛି, 2 ଗୋଡ଼ ଅଛି, 2 ଲଙ୍ଗସ୍ ଅଛି, 2 କିଡ଼ନୀ ଅଛି, କିନ୍ତୁ ଆପଣଙ୍କୁ ଭଗବାନ ଗୋଟିଏ ହାର୍ଟ ଦେଇଛନ୍ତି। ବହୁତ ଦୁଃଖର ବିଷୟ, ମ୍ୟାକ୍ସିମମ୍ ଲୋକ ସେଇ ଗୋଟିଏ ଅଙ୍ଗ ଯୋଉଟାକି ଭଗବାନ ଗୋଟିଏ ଦେଇଛନ୍ତି, ଅନ୍ୟ ଗୁଡ଼ିକରେ ଗୋଟେ ଖରାପ ହେଲେ ଆଉ ଗୋଟେ ଟେକ୍ ଓଭର କରି ଚଳେଇଦେବ, କିନ୍ତୁ ହାର୍ଟ ଗୋଟିଏ ଦେଇଛନ୍ତି, ତାକୁ ସମସ୍ତେ ଆମେ ନେଗ୍ଲେକ୍ଟ କରୁ। ହାର୍ଟ ଗୋଟିଏ ଜିନିଷ ଦେଖନ୍ତୁ, ମଣିଷ ଯେତେବେଳେ ଶୋଇପଡ଼େ ରେଷ୍ଟ ନିଏ, ସବୁ ଜିନିଷ ସ୍ଲୋ ଡାଉନ୍ ହେଇଯାଏ, ସମସ୍ତଙ୍କୁ ରେଷ୍ଟ ମିଳେ, କିନ୍ତୁ ହାର୍ଟ ଶୋଇପାରିବନି, ହାର୍ଟ ଟିକେ ସ୍ଲୋ ରେଟ୍ ହେଇଯାଏ। ଯୋଉ ଦିନଠୁ ମା ପେଟରେ ଛୁଆର ହାର୍ଟ ତିଆରି ହେଲା, ପ୍ରାୟ 8 ସପ୍ତାହରୁ ନେଇକି ଆପଣ ଶେଷ ନିଶ୍ୱାସ ତ୍ୟାଗ କଲା ଯାଏ ହୃତ୍ପିଣ୍ଡ କାମ କରିବାକୁ ବାଧ୍ୟ। ହୃତ୍ପିଣ୍ଡ ଯୋଉ ଦିନ ଶୋଇଲା, ଆମେ ଚିର ନିଦ୍ରାରେ ଶୋଇବା। ତେଣୁ ଏହାକୁ ଆମକୁ କେୟାର ନେବାକୁ ପଡିବ। ଆଉ ଗୋଟେ ଜିନିଷ ସଡନ୍ କାର୍ଡିଆକ୍ ଡେଥ୍, ଏହାର ଟ୍ରିଟମେଣ୍ଟ ଜାଣିବା ଶୁଣିବା ଲୋକ ଆମେ ଟିକେ ସିପିଆର ବା କାର୍ଡିଓ ପଲମୋନାରି ରିସସିଟେସନ ଯୋଉଟା ଛାତିକୁ ଚିପିବା, ପାଞ୍ଚ ଥର ଚିପି ଗୋଟେ ଥର ପାଟିରେ ମାଉଥ୍ ଟୁ ମାଉଥ୍ ବ୍ରିଦିଂ ଦେଇପାରିବା, ସେଇଟା କିଛି ସମୟ ଆମେ ଟ୍ରାଏ କରିପାରିବା। ସେଇଟା ଟ୍ରାଏ କରି

0: କରି ଆମେ ତାକୁ ହସ୍ପିଟାଲ ନେବା ଉଚିତ। ଏଇ ସିପିଆରଟା ଯଦି ଆମେ ଇମିଡିଏଟଲି କଣ୍ଟିନ୍ୟୁ କରିପାରିବା ତାହେଲେ ବଞ୍ଚିବାର ସମ୍ଭାବନା ଅଛି।
1: ଆଜ୍ଞା ଡାକ୍ତର ବାବୁ, ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ ଆଉ ଆମର ଏଇ ଯୋଉ ବିଷୟ ଥିଲା ଯେ ବର୍ତ୍ତମାନ ସମୟରେ ହୃଦଘାତର ସମସ୍ୟା ଯୋଉ ଦେଖାଯାଉଛି ଆଉ ଅଧିକରୁ ଅଧିକ ଦେଖାଯାଉଛି, ତାକୁ ଆମେ କେମିତି ପ୍ରତିହତ କରିପାରିବା ସେ ସମ୍ପର୍କରେ ଏଡ଼େ ସୁନ୍ଦର ଆଲୋଚନାରେ ଆମ ସହିତ ଅଂଶଗ୍ରହଣ କଲେ, ସେଥିପାଇଁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ନମସ୍କାର।
0: ନମସ୍କାର ମ୍ୟାଡ଼ାମ ଏବଂ ସବୁ ଶ୍ରୋତାଙ୍କୁ ମୋର ନମସ୍କାର।
1: ଭଉଣୀ, ଆପଣମାନେ ଶୁଣୁଥିଲେ ଆଲୋଚନା ସାମ୍ପ୍ରତିକ ସମୟରେ ହୃଦଘାତ ସମସ୍ୟା ବୃଦ୍ଧି ପାଇବାର କାରଣ ଏବଂ ନିରାକରଣ। ଆଲୋଚନା କଲେ ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ଜିତେନ୍ଦ୍ରନାଥ ପଟ୍ଟନାୟକ। ଆଜିର ଏହି ସ୍ୱାସ୍ଥ୍ୟଭିତ୍ତିକ ଆଲୋଚନାଟି ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠିଖଣ୍ଡେ ଲେଖି ମତାମତ ନିହାତି ଜଣାଇବେ। ଆମର ଠିକଣା ତ ଆପଣମାନଙ୍କୁ ଜଣା, ତଥାପି ଆଉଥରେ କହି ରଖୁଛୁ, ନାରୀମହଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍ 753001। ତେଲେ ଭଉଣୀ, ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଇଠୁ ବିଦାୟ ନେଇ ରହୁଛି। ନମସ୍କାର।

0: ശേഷം ହେଲା നാരീ മോഹൻ.
1: ହଁ ଭାଇ,
2: ଆରେ ଶୁଣ, ଦାଢି କାଟିବାକୁ କେତେ ଲାଗିବ?
1: ଆରେ ସେଇ ଆମର 60 ଟଙ୍କା.
2: ଆରେ ଭାଇ, ଏବେ ମାତ୍ର ମୋ ପାଖରେ 30 ଟଙ୍କା କ୍ୟାସ୍ ଅଛି.
1: ତ ଦେଖ, ଦୁଇଟା ଉପାୟ ଅଛି. ପ୍ରଥମ, ଅଧା ଦାଢି କାଟିପାରିବ.
2: ଆଉ ଅନ୍ୟଟା?
1: ଆରେ ଡିଜିଟାଲ ପେମେଣ୍ଟ କର, UPI ଦ୍ୱାରା.
2: ଏଇ ଦେଖ ଭାଇ, UPI ତ ବଞ୍ଚେଇ ଦେଲା.
1: ଗୋଟେ କାମ କର, ଫେସିଆଲ ବି କରେଇ ନିଅ, ଡିଜିଟାଲ ପେମେଣ୍ଟ କରିଦେବ.
2: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
0: ସହଜ ଅଟେ ପ୍ରତିଦିନ ନେଣ ଦେଣ. ଆକାଶବାଣୀ କଟକ.

ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ପ୍ରଥମେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। କିଛି ସମୟ ମଧ୍ୟରେ

0: ଚାରୋଟି ଆସନ ରହିଥିବା ବେଳେ ଉତ୍ତରାଖଣ୍ଡର ଗୋଟିଏ ଆସନ ରହିଛି। ବିଜେପି ନେତା ଏବଂ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ବିଏଲ୍ ବର୍ମା, ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ, ବହୁଜନ ସମାଜ ପାର୍ଟିର ରାମଜୀ ଏବଂ ଅନ୍ୟ ଛଅ ଜଣଙ୍କର ଆସନ୍ତା ନଭେମ୍ବର ମାସ 25 ତାରିଖରେ କାର୍ଯ୍ୟକାଳ ଶେଷ ହେଉଛି। ନିର୍ବାଚନ ଆୟୋଗ ମଧ୍ୟ ପଶ୍ଚିମବଙ୍ଗର ଗୋଟିଏ ରାଜ୍ୟସଭା ଆସନ ନିମନ୍ତେ ଉପନିର୍ବାଚନ ଘୋଷଣା କରିଛନ୍ତି। ତୃଣମୂଳ କଂଗ୍ରେସ ସାଂସଦ ରୁକ୍ମିଣୀ ମଲ୍ଲିକ ଇସ୍ତଫା ଦେବା ପରେ ସେ ଆସନଟି ଫାଙ୍କା ପଡ଼ିଛି। ଆଜିଠାରୁ ଏହିସବୁ ଆସନ ଲାଗି ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର 16 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି, ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଭାରତ ବିଶ୍ୱରେ ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି ଏବଂ ଆଗାମୀ ଦିନରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବିଶ୍ୱର ତୃତୀୟ ବୃହତ୍ତମ ରାଷ୍ଟ୍ର ହେବାକୁ ଯାଉଛି। ଆଜି ନୂଆଦିଲ୍ଲୀରେ ରୁଟ୍ସ ଏସିଆ 2027 ପୂର୍ବରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଶ୍ରୀ ନାଇଡୁ କହିଛନ୍ତି, 2047 ସୁଦ୍ଧା ଯାତ୍ରୀ ସଂଖ୍ୟା 24 କୋଟିରୁ ବାର୍ଷିକ 130 କୋଟିକୁ ବୃଦ୍ଧି କରିବାକୁ ଭାରତ ଲକ୍ଷ୍ୟ ରଖିଛି। ମନ୍ତ୍ରୀ କହିଛନ୍ତି, 2014 ମସିହାରେ ଦେଶରେ 74 ବିମାନ ବନ୍ଦର ଥିବାବେଳେ ଏବେ ତାହା 166 ବୃଦ୍ଧି ପାଇଛି। ଉଡ଼ାଣ ଯୋଜନା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ନାଇଡୁ କହିଛନ୍ତି, ଏହି ଯୋଜନା ମାଧ୍ୟମରେ ବିମାନ ଯାତ୍ରା ସହଜରେ ଉପଲବ୍ଧ ହେବା ସହ ଯାତ୍ରୀମାନେ ସୁବିଧା ପାଇପାରୁଛନ୍ତି। ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବା ରୁଟ୍ସ ଏସିଆ 2027ର 23ତମ ସଂସ୍କରଣ ଆସନ୍ତା ବର୍ଷ ମାର୍ଚ୍ଚ 16 ତାରିଖରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ହେବ। ଏହି ତିନିଦିନିଆ ସମ୍ମିଳନୀରେ ଆଞ୍ଚଳିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଓ ପ୍ରତିଷ୍ଠାନ ସମେତ ଏଥିସହିତ ଜଡ଼ିତ ବିଭିନ୍ନ କ୍ଷେତ୍ରର ଅଂଶୀଦାରମାନେ ଯୋଗଦେବେ। ଏହି ସମ୍ମିଳନୀରେ 115 ପ୍ରମୁଖ ବିମାନ ସେବା ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ 2500ରୁ ଅଧିକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ ଲାଗି ଯୋଜନା ରହିଛି। ଦୋହାଠାରେ ଅନୁଷ୍ଠିତ ଏଆଇଆଇବି ବାର୍ଷିକ ବୈଠକ ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଉଦି ଆରବର ପ୍ରତିପକ୍ଷ ମହମ୍ମଦ ଆଲଜାର୍ଡନ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଉଭୟ ଦେଶ ପ୍ରତିରକ୍ଷା ସହଯୋଗ, ନିରାପତ୍ତା, ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି ପ୍ରଯୁକ୍ତି ବିଦ୍ୟା, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ଶ୍ରୀମତୀ ସୀତାରମଣ କହିଛନ୍ତି, ସାଉଦି ଆରବ ଭାରତର ଏକ ବିଶ୍ୱସନୀୟ ମୂଲ୍ୟବୋଧ ଭିତ୍ତିକ ରଣନୈତିକ ଅଂଶୀଦାର ଭାବେ ଉଭା ହୋଇଛି। ଭାରତ ଓ ସାଉଦି ଆରବ ମଧ୍ୟରେ ଅନୁଷ୍ଠିତ ଦ୍ୱିପାକ୍ଷିକ ଆଲୋଚନାରେ ନୂତନ ପୁଞ୍ଜିନିବେଶ ହେବାର ଆଶା କରାଯାଉଥିବା ବେଳେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଅର୍ଥମନ୍ତ୍ରୀ ସ୍ୱିଜରଲ୍ୟାଣ୍ଡର ଏଆଇଆଇବି ଗଭର୍ଣ୍ଣର ରାଷ୍ଟ୍ରଦୂତ ପିଏଟ୍ର ଲିଆଜେରିଙ୍କ ସହ ଭାରତରେ ନୂତନ ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି କରିବା ଉପରେ ଆଲୋଚନା କରିଛନ୍ତି। ସେ ମଧ୍ୟ ନେପାଳ ପ୍ରତିପକ୍ଷ ସନ୍ନିମ ୱାଗଲେଙ୍କ ସହ ଦ୍ୱିପାକ୍ଷିକ ପ୍ରକଳ୍ପ ତଥା ବନ୍ୟା ପ୍ରଶମିତ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଉଭୟ ନେତା ୟୁପିଆଇ, ଏନ୍ପିଆଇ, ଡିଜିଟାଲ୍ ନେଣଦେଣ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି। ନୂଆଦିଲ୍ଲୀର ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜ୍ୟର ପ୍ରଭାରୀ ଏବଂ ସହପ୍ରଭାରୀମାନଙ୍କର ବୈଠକ ଅନୁଷ୍ଠିତ ହେଉଛି। ନିକଟରେ ହୋଇଥିବା ଦଳର ସାଂଗଠନିକ ନିଯୁକ୍ତି ପ୍ରକ୍ରିୟା ପରେ ଏହା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପ୍ରଥମ ବୈଠକ। ଏହି ବୈଠକରେ ବିଭିନ୍ନ ରାଜ୍ୟର ପ୍ରଭାରୀ ତଥା ସାଂଗଠନିକ କର୍ମକର୍ତ୍ତାମାନେ ଯୋଗ ଦେଉଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଗତବର୍ଷ ତୁଳନାରେ ଚୀନ ସହିତ ଭାରତର ଭଲ ସମ୍ପର୍କ ରହିଛି। ନ୍ୟୁୟର୍କରେ ଏସୀୟ ସମାଜ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଦେଶ ମଧ୍ୟରେ ସୀମା ସମ୍ପର୍କ ନେଇ ଉପୁଜିଥିବା ଦ୍ୱନ୍ଦ୍ୱ ସମାଧାନ ହେବା ପରେ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଘଟିଛି। ଡକ୍ଟର ଜୟଶଙ୍କର ଭାରତ ଆମେରିକା ସମ୍ପର୍କ ନେଇ କହିଛନ୍ତି, ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ବୁଝାମଣା ନେଇ ଆଲୋଚନା ଜାରି ରହିଛି। ତେବେ କେତେକ କ୍ଷେତ୍ରରେ ଏହି ବୁଝାମଣାକୁ ଚୂଡ଼ାନ୍ତ କରିବା କ୍ଷେତ୍ରରେ ଧୈର୍ଯ୍ୟର ସହ ଅପେକ୍ଷା କରାଯାଉଛି। ଡକ୍ଟର ଜୟଶଙ୍କର ଆତଙ୍କବାଦ ବିଷୟରେ କହିଛନ୍ତି, ଏ କ୍ଷେତ୍ରରେ ଆମେରିକା ସହ କୌଣସି ନିର୍ଦ୍ଦିଷ୍ଟ ବୁଝାମଣା ହୋଇନଥିଲେ ମଧ୍ୟ ଆମେରିକା ଆତଙ୍କବାଦୀ କାର୍ଯ୍ୟକଳାପକୁ ବିରୋଧ କରି ଆସୁଛି ବୋଲି କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି, ରୁଷ, ୟୁକ୍ରେନ୍ ଏବଂ ଇରାନ୍ ଓ ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନା ଗ୍ଲୋବାଲ୍ ସାଉଥ୍ ଅର୍ଥନୀତି ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପକାଇଛି। ଶକ୍ତି ଶୃଙ୍ଖଳ ସମ୍ପର୍କରେ ଡକ୍ଟର ଜୟଶଙ୍କର କହିଛନ୍ତି, ଏ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ୱାକଫ ସଂଶୋଧନ ଆଇନ 2025 ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଗତବର୍ଷ ଏକ ଯୁଗାନ୍ତକାରୀ ଆଇନଗତ ପଦକ୍ଷେପ ଭାବେ କେନ୍ଦ୍ର ସରକାର ୱାକଫ ସଂଶୋଧନ ଆଇନ 2025 ଆରମ୍ଭ କରିଥିଲେ। ଶତାବ୍ଦୀ ପୁରୁଣା ଧାରଣାଗୁଡ଼ିକୁ ପରିବର୍ତ୍ତନ କରିବାର ଉଦ୍ୟମ ସ୍ୱରୂପ ଏହି ସଂଶୋଧନ ଆଇନ ଲାଗୁ କରାଯାଇଥିଲା। ଏହି ଆଇନ ଦ୍ୱାରା କେବଳ ୱାକଫ ସମ୍ପତ୍ତିର ଉତ୍ତମ ପରିଚାଳନା କରାଯାଇପାରିବ ତାହା ନୁହେଁ, ବରଂ ପୈତୃକ ସମ୍ପତ୍ତି ଉପରେ ମହିଳାମାନଙ୍କ ଅଧିକାର ସୁନିଶ୍ଚିତ କରିବା ଉଦ୍ଦେଶ୍ୟ ରହିଥିଲା। ସଂସଦର ଉଭୟ ଗୃହରେ ୱାକଫ ସଂଶୋଧନ ବିଧେୟକ ଏବଂ ମୁସଲମାନ ୱାକଫ ରିଫିଲ୍ ବିଲ୍ ପାରିତ ହେବା ଦ୍ୱାରା ସଂଖ୍ୟାଲଘୁ ବର୍ଗଙ୍କ ପ୍ରତି ହୋଇଥିବା ଅନ୍ୟାୟ କ୍ଷେତ୍ରରେ ନ୍ୟାୟ ମିଳିପାରିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସମ୍ପର୍କରେ କହିଥିଲେ,
1: पीड़ो जो है महिला है उनके साथ बहुत नाइंसाफी हो रही। हमारी कोशिश है कि उनको कोई न्याय मिले। कानून तो बाद में बना। पहले राउंड में जब मेरे पास रिपोर्टिंग आया 19 में जीत करके आया तब मेरे पास आया 1700 से ज्यादा मुस्लिम समाज की शिकायतें थी कि हमें न्याय दो। वकफ वालों ने हमारे साथ ये किया, उसमें ज्यादातर बहने बेटियां। तब जाकर के मैंने कहा रियलिटी क्या है खोजो। तो ये रातों रात नहीं आया जी, लगातार 5 साल तक हर बारीक चीज को कोशिश की सब। तो मुझे मालूम था कि बोरा समाज हो या शिया मुस्लिम हो, उन सब उनको तो और मुझे अहमदिया को और मुसीबत है, इनको तो कोई अलग से प्रोटेक्ट करना पड़ेगा। और उसमें से मैंने इस व्यवस्था को विकसित करने का प्रयास किया।
0: ଜାପାନରେ ଚାଲିଥିବା ଦ୍ୱାଦଶ ଏସୀୟ କ୍ରୀଡ଼ାରେ ବନ୍ଧୁକ ଚାଳନାରେ ନିରୁ ଢାଣ୍ଡା ସ୍ୱର୍ଣ୍ଣପଦକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ପ୍ରଥମ ଭାରତୀୟ ମହିଳା କ୍ରୀଡ଼ାବିତ୍ ଭାବେ ସେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ନିରୁ ଢାଣ୍ଡା 28 ପଏଣ୍ଟ ହାସଲ କରିବା ସହ ନୂଆ ଏସୀୟ ରେକର୍ଡ ସ୍ଥାପନ କରିଛନ୍ତି। ଏହା ପୂର୍ବରୁ ମହିଳା ଦଳଗତ ପ୍ରତିଯୋଗିତାରେ ନିରୁ ଢାଣ୍ଡା, ଆସିମା ଅହଲାବତ ଏବଂ ମନୀଷା କିର୍ ରୌପ୍ୟ ପଦକ ହାସଲ କରିଥିଲେ। ଭାରତୀୟ ଦଳ ମୋଟ 328 ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି। ଏହି ପ୍ରତିଯୋଗିତାରେ ଚୀନ ପ୍ରଥମ ଏବଂ କୁଏତ ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ମୁଷ୍ଟିଯୋଦ୍ଧା ପ୍ରତିଯୋଗିତାରେ ନରେନ୍ଦ୍ର ବର୍ବାଲ 90 କିଲୋଗ୍ରାମରୁ ଅଧିକ ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି। ପରବିନ ହୁଡ଼ା ମହିଳା 65 କିଲୋଗ୍ରାମ ଏବଂ ଅଙ୍କୁଶ ପଙ୍ଘାଲ ପୁରୁଷ 80 କିଲୋଗ୍ରାମ ବର୍ଗରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସେମିଫାଇନାଲରେ ପରବିନ ଚୀନର ଲି ସୁକୁକୋଙ୍କୁ 5-0 ପରାସ୍ତ କରିଥିବା ବେଳେ ଅଙ୍କୁଶ ଉଜବେକିସ୍ତାନର ହଜଲୁଦ୍ଦିନକୁ 4-1 ପରାସ୍ତ କରିଛନ୍ତି। ଏହି ଏସୀୟ କ୍ରୀଡ଼ାରେ ଭାରତ 47 ପଦକ ସହ 11ତମ ସ୍ଥାନରେ ପହଞ୍ଚିଛି। ଏହି ପଦକଗୁଡ଼ିକ ମଧ୍ୟରେ 5 ସ୍ୱର୍ଣ୍ଣ, 21 ରୌପ୍ୟ ଏବଂ 21 କାଂସ୍ୟ ପଦକ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କ୍ରୀଡ଼ାବିତ୍ ନିରୁ ଢାଣ୍ଡାଙ୍କୁ ବ୍ୟକ୍ତିଗତ ବର୍ଗରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ପାଣିପାଗ ଉତ୍ତର ପୂର୍ବ ରାଜ୍ୟ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳ, ତାମିଲନାଡୁ ପୁଡୁଚେରୀ ଏବଂ କରେକାଲାରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। 11ଟି ରାଜ୍ୟସଭା ଆସନ ନିମନ୍ତେ ବିଜ୍ଞପ୍ତି ଜାରି କଲେ ନିର୍ବାଚନ ଆୟୋଗ। ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବିଶ୍ୱର ତୃତୀୟ ବୃହତ୍ତମ ରାଷ୍ଟ୍ର ହେବାକୁ ଯାଉଛି ଭାରତ, କହିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ। ସୀମା ସମସ୍ୟା ସମାଧାନ ପରେ ଭାରତ ଓ ଚୀନ ସମ୍ପର୍କରେ ଉନ୍ନତି ଘଟିଛି, କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ଜାପାନରେ ଚାଲିଥିବା ଦ୍ୱାଦଶ ଏସୀୟ କ୍ରୀଡ଼ା ବନ୍ଧୁକ ଚାଳନାରେ ପ୍ରଥମ ଭାରତୀୟ ମହିଳା କ୍ରୀଡ଼ାବିତ୍ ଭାବେ ସ୍ୱର୍ଣ୍ଣପଦକ ହାସଲ କଲେ ନିରୁ ଢାଣ୍ଡା। ସମ୍ବାଦ ଶେଷ ହେଲା।
2: Afternoon. This is Akashvani and I am Valsa Williams with the Midday News. The headlines. External Affairs Minister Dr. S. Jaishankar says border standoff resolution has helped improve India-China ties. India emerging as a major aviation hub and on the way to become the world's third largest aviation market, says Civil Aviation Minister K. Ram Mohan Naidu. India and Saudi Arabia review cooperation in defense, security, trade, investment, energy and technology on sidelines of AIIB annual meeting in Doha. Election Commission issues notification for biennial elections for 11 Rajya Sabha seats. And in Asian Games 2026, Neeru Dhanda scripts history with India's first individual Asian Games gold at women's individual trap event. External Affairs Minister Dr. S. Jayashankar

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ଅଙ୍ଗନକା ଉତ୍ସବ ଓ ନବମ ରାଷ୍ଟ୍ରୀୟ ପୋଷଣ ମାସ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। କହିଲେ ତୃଣମୂଳ ସ୍ତରରେ ପୋଷଣ ଓ ଶିଶୁ ବିକାଶ ସେବା ଯୋଗାଇବାରେ ଅଙ୍ଗନବାଡ଼ି କର୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ହୃତ୍ପିଣ୍ଡର ଯତ୍ନ ଓ ହୃଦ୍ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ହୃଦୟ ଦିବସ। ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା ଏବଂ ଏସୀୟ କ୍ରୀଡ଼ାର ବନ୍ଧୁକ ଚାଳନା ପ୍ରତିଯୋଗିତାରେ ନିରୁ ଢାଣ୍ଡାଙ୍କୁ ସ୍ୱର୍ଣ୍ଣ ପଦକ। ତୃଣମୂଳ ସ୍ତରରେ ପୋଷଣ ଓ ଶିଶୁ ବିକାଶ ସେବା ଯୋଗାଇବାରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ଅଙ୍ଗନକା ଉତ୍ସବ ଓ ନବମ ରାଷ୍ଟ୍ରୀୟ ପୋଷଣ ମାସ 2026 କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାସ୍ଥ୍ୟ ସଚେତନତା, ଗୋଷ୍ଠୀ ସମୁଦାୟର ଅଂଶଗ୍ରହଣ, ପୋଷଣ, ପରିବାରର ସକ୍ରିୟ ଅଂଶଗ୍ରହଣ ଓ ଆଗଧାଡ଼ି କର୍ମୀଙ୍କୁ ସମ୍ମାନିତ କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ମହିଳା ଓ ଶିଶୁଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସମଗ୍ର ଦେଶରେ ଶିଶୁଙ୍କ ଟିକାକରଣ କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଶିଶୁ ଓ ମାତୃମୃତ୍ୟୁ ହାର ହ୍ରାସ କରିବାରେ ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କ

0: ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ମହିଳାଙ୍କ ଭାଗିଦାରୀ ବିନା ଦେଶର ବିକାଶ ସମ୍ଭବ ନୁହେଁ। ସେମାନଙ୍କ ଆର୍ଥିକ, ସାମାଜିକ ଓ ବ୍ୟକ୍ତିଗତ ସ୍ତରରେ ଉନ୍ନତି ପାଇଁ ସରକାର ବିଭିନ୍ନ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ସୁଭଦ୍ରା ଯୋଜନାରେ ରାଜ୍ୟରୁ କୋଟିଏରୁ ଊର୍ଦ୍ଧ୍ୱ ମହିଳା ଆର୍ଥିକ ସହାୟତା ପାଇଛନ୍ତି। ଶିଶୁ ଓ ମାଆଙ୍କ ସଠିକ୍ ପୋଷଣ ସୁନିଶ୍ଚିତ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ତୃଣମୂଳ ସ୍ତରରେ ପୋଷଣ ଏବଂ ଶିଶୁ ବିକାଶ ସେବା ଯୋଗାଇବାରେ ଆମର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କର ଭୂମିକା ଇଏ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କର ନିଃସ୍ୱାର୍ଥପର ସେବା ଯୋଗୁଁ ଆଜି ଆମର ଗ୍ରାମାଞ୍ଚଳରେ ପିଲାମାନଙ୍କର ସ୍ୱାସ୍ଥ୍ୟ ଓ ପୋଷଣ ସ୍ତରରେ ଅନେକ ଉନ୍ନତି ଆସିପାରିଛି।
0: କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ରାଷ୍ଟ୍ରୀୟ ପୋଷଣ ମାସ ଓ ଅଙ୍ଗନକା ଉତ୍ସବ ଅବସରରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଷାଣ୍ଢତୀରା ପଞ୍ଚାୟତ ବିଞ୍ଛା ଅଙ୍ଗନବାଡ଼ି କେନ୍ଦ୍ରରେ ଖାଦ୍ୟ ପ୍ରଦର୍ଶନୀ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଭିଭାବକ, ଆଶା, ଅଙ୍ଗନବାଡ଼ି କର୍ମୀ, ମହିଳା ହିତାଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ନବରଙ୍ଗପୁର ଜିଲ୍ଲା ସଦର ବ୍ଲକର ବଡ଼ମସି ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଉତ୍ସବ ପାଳିତ ହୋଇଯାଇଛି। ସାଂସଦ ବଳଭଦ୍ର ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ଅଙ୍ଗନ ଉତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ହୃତ୍ପିଣ୍ଡର ଯତ୍ନ ଏବଂ ହୃଦ୍ରୋଗ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ଲାଗି ଆଜି ବିଶ୍ୱ ହୃଦୟ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଗୋଟିଏ ବି ସ୍ପନ୍ଦନ ହରାନ୍ତୁ ନାହିଁ। 2000 ଏହି ଦିବସ ପାଳିତ ହୋଇଆସୁଛି। ଉଚ୍ଚ ରକ୍ତଚାପ, ମଧୁମେହ, ଅତ୍ୟଧିକ କୋଲେଷ୍ଟ୍ରଲ, ମୋଟାପଣ, ମାନସିକ ଦୁଶ୍ଚିନ୍ତା, ଧୂମପାନ, କମ୍ ପରିଶ୍ରମ ଏବଂ ବଦଳୁଥିବା ଜୀବନଶୈଳୀ ପାଇଁ ଲୋକମାନେ ହୃଦ୍ରୋଗର ଶିକାର ହେଉଛନ୍ତି। ହୃଦୟ ଦିବସ ସମ୍ପର୍କରେ ଏସ୍ସିବି ମେଡିକାଲ କଲେଜର ପ୍ରଫେସର ଡକ୍ଟର ଜୟନ୍ତ ପଣ୍ଡା ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
2: ଆଜି ୱାର୍ଲଡ ହାର୍ଟ ଡେ, ବିଶ୍ୱ ହୃଦୟ ଦିବସ। ଏଠି ଆମର ଏଥର ଥିମ୍ ଅଛି, ମିସ୍ ଏ ସିଙ୍ଗଲ ବିଟ୍, ଗୋଟିଏ ବି ହାର୍ଟ ବିଟ୍ ଆମେ ମିସ୍ କରିବା କଥା ନୁହେଁ। ହାର୍ଟ ଠିକ୍ ଚାଲିବା କଥା, ଆଉ ତାହା ସମ୍ଭବ ଯଦି ଆମେ ସଠିକ୍ ଖାଇବା, ସଠିକ୍ ଶୋଇବା, ଆମେ ଚିନ୍ତାମୁକ୍ତ ରହିବା, ଠିକ୍ ଓଜନ ରଖିବା, ସୁଗର କୋଲେଷ୍ଟ୍ରଲ କଣ୍ଟ୍ରୋଲରେ ରଖିବା, ନିଶା ଅଭ୍ୟାସ କରିବା ନାହିଁ, ଖୁସି ରହିବା ଆଉ ସମସ୍ତଙ୍କୁ ଖୁସି ରଖିବା, ତାହେଲେ ନିଶ୍ଚିତ ଭାବରେ ଆମର ହୃତ୍ପିଣ୍ଡ ଠିକ୍ ରହିବ। ଆଉ ଯଦି ହୃତ୍ପିଣ୍ଡ ଠିକ୍ ରହେ, ଶରୀର ଠିକ୍ ରହିବ।
0: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନର୍ସିଂ କଲେଜ ପକ୍ଷରୁ ଏହି ଦିବସ ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। କଲେଜ ପରିସରରୁ ଶୋଭାଯାତ୍ରା ବାହାରି ଖଡ଼ିଆଳ ନଗର ପରିକ୍ରମା କରିଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାମାର ଉପକୂଳରେ ଥିବା ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ସେହିପରି ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 14 ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କଟକ ଜିଲ୍ଲାର ବାଙ୍କିରେ ସର୍ବାଧିକ 45 ମିଲିମିଟର ବର୍ଷାର ରେକର୍ଡ କରାଯାଇଛି। ସେହିପରି କୋରାପୁଟ ଜିଲ୍ଲାର ବନ୍ଧୁଗାଁରେ 33 ମିଲିମିଟର, ପୁରୀ କୃଷ୍ଣପ୍ରସାଦରେ 29 ମିଲିମିଟର ବର୍ଷାର ରେକର୍ଡ ହୋଇଛି। ଆସନ୍ତା ଅକ୍ଟୋବର 6 ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ମହାନଦୀର ଶାଖା ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, କାଠଯୋଡ଼ି, କୁଆଖାଇ, ଦେବୀ, କୁଶଭଦ୍ରା ଆଦି ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର 5 ବ୍ଲକର 306 ବିଦ୍ୟାଳୟକୁ ଆଜି ପାଇଁ ବନ୍ଦ ରଖାଯାଇଛି। ଆଜି ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 6.65 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 448,363 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 22 ଗେଟ୍ ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଛି। ଅପରପକ୍ଷରେ ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଗଭୀର ଅବପାତର ପ୍ରଭାବରେ 6 ଜିଲ୍ଲା ପ୍ରଭାବିତ ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ଲୋକଙ୍କୁ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତରିତ କରିବା ସହ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ କରିବା ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ଧାରାବାହିକରେ ଆଜି ଶୁଣନ୍ତୁ ନୂତନ ଶ୍ରମ ସଂହିତା ସମ୍ପର୍କରେ।
3: ଶ୍ରମିକଙ୍କ

0: ଅଧିକାର ଓ ସାମାଜିକ ସୁରକ୍ଷା, ନ୍ୟାୟସଙ୍ଗତ ମଜୁରୀ, ନିରାପଦ କାର୍ଯ୍ୟ ପରିବେଶ ନିଶ୍ଚିତ କରିବା ଲକ୍ଷ୍ୟ ନେଇ ଦେଶରେ ଶ୍ରମ ଆଇନ କ୍ଷେତ୍ରରେ ସଂସ୍କାର ଅଣାଯାଇଛି। 29ଟି ପୁରୁଣା ଶ୍ରମ ଆଇନକୁ ଏକତ୍ର କରି 4ଟି ଶ୍ରମ ସଂହିତା ପ୍ରସ୍ତୁତ କରାଯାଇଛି। ସେଗୁଡ଼ିକ ହେଲା ମଜୁରୀ ସଂହିତା, ସାମାଜିକ ସୁରକ୍ଷା ସଂହିତା, ଶିଳ୍ପ ସମ୍ପର୍କ ସଂହିତା ଏବଂ ବୃତ୍ତିଗତ ନିରାପତ୍ତା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ ପରିବେଶ ସଂହିତା। ନୂତନ ଶ୍ରମ ସଂହିତାରେ ନିଯୁକ୍ତିପତ୍ର ପ୍ରଦାନ, ସର୍ବନିମ୍ନ ମଜୁରୀ ଓ ପ୍ରବାସୀ ଶ୍ରମିକଙ୍କ ସୁବିଧା ଉପରେ ଗୁରୁତ୍ୱ ଦିଆଯାଇଛି। ଏ ସମ୍ପର୍କରେ ସହକାରୀ ଶ୍ରମ ଅଧିକାରୀ ଭାବେଶ ଭୁଇ କହିଛନ୍ତି,
1: ଭାରତରେ ଶ୍ରମ ଆଇନକୁ ସରଳ, ସୁସଂଗଠିତ ଏବଂ ପ୍ରଭାବଶାଳୀ କରିବା ପାଇଁ 29ଟି କେନ୍ଦ୍ରୀୟ ଶ୍ରମ ଆଇନକୁ 4ଟି ଶ୍ରମ ସଂହିତାରେ ସମନ୍ୱିତ କରାଯାଇଛି। ସେଗୁଡ଼ିକ ହେଉଛି ମଜୁରୀ ସଂହିତା, ଶିଳ୍ପ ସମ୍ପର୍କ ସଂହିତା, ସାମାଜିକ ସୁରକ୍ଷା ସଂହିତା ଏବଂ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ ପରିସ୍ଥିତି ସଂହିତା। ଏହି ସଂହିତା ଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶ୍ରମିକଙ୍କୁ ନ୍ୟୁନତମ ମଜୁରୀ, ସମୟାନୁସାରେ ଦରମା, ସାମାଜିକ ସୁରକ୍ଷା, ନିରାପଦ କାର୍ଯ୍ୟ ପରିବେଶ ଏବଂ ଉତ୍ତମ ଶିଳ୍ପ ସମ୍ପର୍କ ସୁନିଶ୍ଚିତ କରିବା। ଏହା
0: କଳାହାଣ୍ଡି ଜିଲ୍ଲାରେ କୃଷି, ନିର୍ମାଣ, ଖଣି, ଛୋଟ ବ୍ୟବସାୟ ସମେତ ବିଭିନ୍ନ ଅଣସଂଗଠିତ କ୍ଷେତ୍ରରେ ବହୁ ଶ୍ରମିକ କାର୍ଯ୍ୟ କରୁଛନ୍ତି। ନୂତନ ଶ୍ରମ ସଂହିତା ଶ୍ରମିକମାନଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଆଣିଛି ବୋଲି ଶ୍ରମିକ ନେତା ବିଷ୍ଣୁ ନାୟକ କହିଛନ୍ତି। କଳାହାଣ୍ଡିରୁ ସମ୍ବାଦଦାତା ସୁନୀଲ ପାଢ଼ୀଙ୍କ ରିପୋର୍ଟ ସହ ମୁଁ ସ୍କୃତିରେଖା ତାରିଣୀଆ।
2: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓ ଏସ୍ଏସ୍ଟିଇଟି 2026 ସ୍ଥଗିତ ହେବା ନେଇ ସାମାଜିକ ଗଣମାଧ୍ୟମରେ ହେଉଥିବା ପ୍ରଚାରକୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଖଣ୍ଡନ କରିଛି। ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ଓଏସ୍ଏସ୍ଟିଇଟି ପରୀକ୍ଷା ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆସନ୍ତାକାଲି ଅନୁଷ୍ଠିତ ହେବ। ବୋର୍ଡ ପକ୍ଷରୁ ପରୀକ୍ଷା ସ୍ଥଗିତ କିମ୍ବା ବାତିଲ ହେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ମା' ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ଛତର ଯାତ୍ରାରେ ପଶୁପକ୍ଷୀ ବଳି ନ ଦେଇ ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ସମାପନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଜାପାନରେ ଚାଲିଥିବା ଦ୍ୱାଦଶ ଏସୀୟ କ୍ରୀଡ଼ାରେ ବନ୍ଧୁକ ଚାଳନାରେ ନିରୁ ଢାଣ୍ଡା ସ୍ୱର୍ଣ୍ଣପଦକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ପ୍ରଥମ ଭାରତୀୟ ମହିଳା କ୍ରୀଡ଼ାବିତ୍ ଭାବେ ସେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ନିରୁ ଢାଣ୍ଡା 28 ପଏଣ୍ଟ ହାସଲ କରିବା ସହ ନୂଆ ଏସୀୟ ରେକର୍ଡ ସ୍ଥାପନ କରିଛନ୍ତି। ଏହା ପୂର୍ବରୁ ମହିଳା ଦଳଗତ ପ୍ରତିଯୋଗିତାରେ ନିରୁ ଢାଣ୍ଡା ଆସିମା ଅହଲାବତ୍ ଏବଂ ମନୀଷା କିର୍ ରୌପ୍ୟ ପଦକ ହାସଲ କରିଥିଲେ। ଭାରତୀୟ ଦଳ ମୋଟ 328 ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି। ଏହି ପ୍ରତିଯୋଗିତାରେ ଚୀନ ପ୍ରଥମ ଏବଂ କ୍ୱେତ ତୃତୀୟ ସ୍ଥାନରେ ରହିଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ଅଙ୍ଗନକା ଉତ୍ସବ ଓ ନବମ ରାଷ୍ଟ୍ରୀୟ ପୋଷଣ ମାସ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। କହିଲେ ତୃଣମୂଳ ସ୍ତରରେ ପୋଷଣ ଓ ଶିଶୁ ବିକାଶ ସେବା ଯୋଗାଇବାରେ ଅଙ୍ଗନବାଡ଼ି କର୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ହୃତ୍ପିଣ୍ଡର ଯତ୍ନ ଓ ହୃଦ୍ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ହୃଦୟ ଦିବସ। ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା ଏବଂ ଏସୀୟ କ୍ରୀଡ଼ାର ବନ୍ଧୁକ ଚାଳନା ପ୍ରତିଯୋଗିତାରେ ନିରୁ ଢାଣ୍ଡାଙ୍କୁ ସ୍ୱର୍ଣ୍ଣପଦକ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏଁ।

ପ୍ରିୟତମର ଖିଆଲି ଭାବନା ମନକୁ ଛୁଇଁଲେ ମନ ଆନମନା ଆପେ ହେଇଯାଏ। କୃଷ୍ଣଚୂଡ଼ା ଫୁଲର ରଙ୍ଗ ଭଳି ମୋର ନାଲି ନାଲି ଓଠରୁ ଖିଲି ଖିଲି ହସ ଝରି ପଡ଼େ। ମନେ ମନେ ତାଙ୍କରି ପ୍ରତିଛବିକୁ ଭାବି ସରମରେ ନିଜ ଭିଜା କାନିପଣତରେ ମୁଁ ମୁହଁ ଢାଙ୍କି ବୁଲେ। କେତେବେଳେ ଏ ମନ ପାଲଟି ଯାଏ ଖିଆଲି ତ ପୁଣି କେତେବେଳେ ଲାଜେଇ, ଆଉ କେତେବେଳେ ଅନାବନା ଭାବନାରେ ମଜିଯାଏ। ସେ ଯାହା ବି ହଉ, ଯେମିତି ବି ହଉ, ମୁଁ ଏକା ତୁମର। ହଁ ସାଥୀ, ମୁଁ ଏକା ତୁମର, ମୋତେ କେବେ ବି ଭୁଲ ବୁଝିବ ନାହିଁ।

ରୂପ ରାଇଜର ରାଜକୁମାରୀ ମୋରି ପ୍ରିୟା, କେଉଁ ଏକ ଅଜଣା ରାଜ୍ୟରୁ ଆସି ମୋ ଛାତିରେ ଘର କରି ଚିରଦିନ ରାଗି ରହିଯାଇଛି। ମୋ ମନ ଗହନର ଅକୁହା ଆବେଗକୁ ସେ କଣ ସତରେ ବୁଝିପାରୁନି। ନୀତି ରାତିରେ ଆସି ନିଦ ଚୋରି କରୁଛି, ପୁଣି ସ୍ୱପ୍ନରେ ଆସି ମୋ ସହିତ ଭାବନାର ତାଜମହଲ ଗଢୁଛି।

ହୃଦୟ ଖିଆଲି ଭଅଁର ପରି ମତୁଆଲା ହୋଇ ନୀଳ ଆକାଶର ରୂପାଜହ୍ନକୁ ସାକ୍ଷୀ ରଖି ସବୁ ବାଧାବନ୍ଧନକୁ କାଟିଦେଇ ଆଗେଇ ଚାଲନ୍ତି ସେ ଅସରନ୍ତି ରାସ୍ତାରେ। ସତରେ ଏଇ ପ୍ରେମ କିଛି ବି ବାଧାବନ୍ଧନକୁ ଖାତିର କେବେ କରିନି, କେବେ ପ୍ରହେଳିକା ପୁଣି କେବେ କୁହେଳିକା, କେବେ ପାଲଟି ଯାଇଛି ମୋରୁ ମରିଚିକା, ତଥାପି ତ ଏଇ ପ୍ରେମ ଅମର, ଏଇ ପ୍ରେମ ଚିରଶାଶ୍ୱତ, ଏଇ ପ୍ରେମ ହିଁ ତ ସତ୍ୟ।

ଆମକୁ ଚିଠି ଲେଖିବାର ଠିକଣା ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍କୋଡ୍ ନମ୍ବର 7570002। ତେବେ ଆଜି ପାଇଁ ଏଇଠି ରଖି ରହୁଛୁ। ନମସ୍କାର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଏକକ ବାତାୟନ ବୈଠକରେ 3,280,58,00,000 ଟଙ୍କାର ନିବେଶ ସହିତ 19 ଶିଳ୍ପ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ। ସୁପୋଷିତ ଓଡ଼ିଶା ଗଠନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁବିଧାକୁ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଆସନ୍ତା ଗୁରୁବାରରୁ ରାଜ୍ୟରେ ଆରମ୍ଭ ହେବ ସେବା ସେତୁ ଅଭିଯାନ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର 400 ମିଟର ମହିଳା ରିଲେରେ ଭାରତକୁ ସ୍ୱର୍ଣ୍ଣ ପଦକ। ରାଜ୍ୟ ସରକାର 3,280,58,00,000 ଟଙ୍କାର ନିବେଶ ସହିତ 19 ଶିଳ୍ପ ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ଅନୁଷ୍ଠିତ 150ତମ ଏକକ ବାତାୟନ ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ମିଳିଛି। ଏହା ମାଧ୍ୟମରେ 10,661 ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରକଳ୍ପଗୁଡ଼ିକ ଅନୁଗୁଳ, ଦେବଗଡ଼, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡ଼ା, କଟକ, ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତିଷ୍ଠା ହେବ। ସ୍ଥାନୀୟ ସମ୍ବଳର ମୂଲ୍ୟ ବୃଦ୍ଧି, ଯୋଗାଣ ଶୃଙ୍ଖଳକୁ ମଜବୁତ କରିବା ଓ ଦୀର୍ଘସ୍ଥାୟୀ ଆର୍ଥିକ ସୁଯୋଗ ସୃଷ୍ଟି କରୁଥିବା ନିବେଶକୁ ସରକାର

ପ୍ରୋତ୍ସାହନ ଦେଉଛନ୍ତି ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଏହି ବ୍ୟବସ୍ଥା ମାଧ୍ୟମରେ ସରକାର ନିବେଶକମାନଙ୍କୁ ବିଭିନ୍ନ ଅନୁମୋଦନ ସମନ୍ୱିତ ଭାବେ ପ୍ରଦାନ କରିବା ସହ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ପର୍ଯ୍ୟନ୍ତ ସହଯୋଗ ପ୍ରଦାନ କରିବେ। ଏହାଦ୍ୱାରା ନିଯୁକ୍ତି ସୃଷ୍ଟି, ଶିଳ୍ପ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ରାଜ୍ୟର ଦୀର୍ଘସ୍ଥାୟୀ ଆର୍ଥିକ ବିକାଶକୁ ସକ୍ଷମ କରିବା ଦିଗରେ ଏହା ଫଳପ୍ରଦ ହେବ। ସୁପୋଷିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ଅଙ୍ଗନକା ଉତ୍ସବ ଓ ନବମ ରାଷ୍ଟ୍ରୀୟ ପୋଷଣ ମାସ 2026 କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ଦିଗରେ ଅଙ୍ଗନବାଡ଼ି ଓ ଆଶାକର୍ମୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପୋଷଣ ମାସ ପାଳନ ଅବସରରେ ରାଜ୍ୟବ୍ୟାପୀ 46 ଲକ୍ଷରୁ ଉର୍ଦ୍ଧ୍ୱ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଆଧାର ଯାଞ୍ଚ କ୍ଷେତ୍ରରେ ରାଜ୍ୟ ସମଗ୍ର ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି। ଏକ ସୁସ୍ଥ, ସୁନ୍ଦର ଓ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କୁ ସହଯୋଗର ହାତ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ମହିଳା ସଶକ୍ତିକରଣ ପାଇଁ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସୁଭଦ୍ରା ଯୋଜନା, ଲକ୍ଷପତି ଦିଦି, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଓ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ଅର୍ବାନ 2.0 ଅଧୀନରେ ଆରମ୍ଭ ହୋଇଥିବା ପ୍ରଗତି 50କୁ କେନ୍ଦ୍ର ଗୃହ ନଗର ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟର ଆଜି ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ଓଡ଼ିଶାରେ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଦିଗରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଖଟ୍ଟରଙ୍କୁ ଅବଗତ କରାଇଥିଲେ। ଏଥିସହ ଭୁବନେଶ୍ୱର, କଟକ ଓ ପୁରୀରେ କମ୍ପ୍ରେସ୍ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା, ବର୍ଜ୍ୟରୁ ଚାର୍କୋଲ୍ ପ୍ରସ୍ତୁତି ପାଇଁ ପଦକ୍ଷେପ ନିଆଯାଉଛି ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ଶ୍ରୀ ପାତ୍ର କହିଛନ୍ତି। ପ୍ରଗତି 50କୁ ରାଜ୍ୟରେ ସଫଳତାର ସହ କାର୍ଯ୍ୟକାରୀ କରାଇବା ପାଇଁ ମନ୍ତ୍ରଣାଳୟ ସମ୍ପୃକ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବ। ଏଥିପାଇଁ ନିର୍ଦ୍ଧାରିତ ମାର୍ଗଦର୍ଶିକା ଓ ମାନକ କାର୍ଯ୍ୟ ପଦ୍ଧତି ଅନୁଯାୟୀ ବିଭିନ୍ନ ପଦକ୍ଷେପ ନିଆଯିବ। ଦେଶର 24 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 50 ସହର ମଧ୍ୟରୁ ଓଡ଼ିଶାର ଭୁବନେଶ୍ୱର ଓ ପୁରୀକୁ ଚୟନ କରାଯାଇଛି। କେନ୍ଦ୍ର ସରକାର ଆସନ୍ତା 2 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ସରକାରୀ ବକେୟା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବେ। ଏହି ଅଭିଯାନର ଲକ୍ଷ୍ୟ ହେଉଛି ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସ୍ୱଚ୍ଛତା ଅଭ୍ୟାସକୁ ସଂସ୍ଥାଗତ କରିବା ଏବଂ ବକେୟା ଥିବା ପ୍ରସଙ୍ଗଗୁଡ଼ିକର ସମାଧାନ ସମୟସୀମା ମଧ୍ୟରେ ଶେଷ କରିବା। ଏଥିସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସୃଷ୍ଟି ହେଉଥିବା ଇ ବର୍ଜ୍ୟବସ୍ତୁର ବୈଜ୍ଞାନିକ ନିଷ୍କାସନ ଉପରେ ମଧ୍ୟ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ଅଭିଯାନର ଲକ୍ଷ୍ୟ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ବିକାଶ ସୁନିଶ୍ଚିତ ହେଲେ ବିକଶିତ ଓଡ଼ିଶାର ଲକ୍ଷ୍ୟ ସାକାର ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ନୟାଗଡ଼ ପୌରପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ମେଗା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ 142 ଜଣ ସଫେଇ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ଯୋଗଦେଇ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ସେହିପରି ଦଶପଲ୍ଲା ଏନ୍ଏସି ପକ୍ଷରୁ 4 ପ୍ରକାର ବର୍ଜ୍ୟବସ୍ତୁ ପୃଥକୀକରଣ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ସମୟରେ ଓଦା ଶୁଖିଲା ବିପଜ୍ଜନକ ବର୍ଜ୍ୟକୁ ଅଲଗା ଅଲଗା କରିବା ପାଇଁ ସଫେଇ କର୍ମଚାରୀ ଓ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଆଶ୍ୱିନ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀଜୀଉମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଦତ୍ତ ମହାପାତ୍ର ସେବକ ଏହି ନୀତି ସମ୍ପାଦନ କରିବେ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପ୍ରାୟ 4 ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସୁବର୍ଣ୍ଣପୁର ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା 65ତମ ସାହାଣିକ ଫୁଟବଲ ଲିଗ୍ର ଷଷ୍ଠ ଦିବସର ପ୍ରଥମ ମ୍ୟାଚ୍ରେ କଟକ ଦଳ ନୟାଗଡ଼କୁ 7-0 ଗୋଲ୍ରେ ପରାସ୍ତ କରିଛି। ସେହିପରି ଦ୍ୱିତୀୟ ମ୍ୟାଚ୍ରେ ଖୋର୍ଦ୍ଧା ଗଞ୍ଜାମକୁ 4-0 ଗୋଲ୍ରେ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଜାପାନରେ ଚାଲିଥିବା 12 ଏସୀୟ କ୍ରୀଡ଼ାରେ 4x400 ମହିଳା ରିଲେରେ ଭାରତ ସ୍ୱର୍ଣ୍ଣପଦକ ହାସଲ କରିଛି। ବିଦ୍ୟା ରାମରାଜ, କିରଣ, ପ୍ରାଚୀ ଓ ଏମ୍ଆର୍ ପୋଭାମା 3:29.69 ଦୌଡ଼କୁ ଶେଷ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ମିକ୍ସଡ୍ ରିଲେରେ ଗୁରବିନ୍ଦର ବୀର, ଅଭିନୟା, ଅନିମେଷ ଓ ହରିତା କାଂସ୍ୟ ପଦକ ଜିତିଛନ୍ତି। ମହିଳା ହାଇଜମ୍ପରେ ପୂଜା ସିଂ ମଧ୍ୟ କାଂସ୍ୟ ପଦକ ହାସଲ କରିଛନ୍ତି। ପୁରୁଷ 5000 ମିଟର ଦୌଡ଼ରେ ଗୁଲବୀର ସିଂ ବ୍ରୋଞ୍ଜ ପଦକ ପାଇଛନ୍ତି। ପୂର୍ବରୁ ଗୁଲବୀର 10000 ମିଟର 1500 ମିଟର ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ପ୍ରଥମ ଆଥଲେଟ୍ ଭାବେ ସେ ଗୋଟିଏ ଏସିଆନ୍ ଗେମ୍ସରେ 3ଟି ପଦକ ଜିତିଛନ୍ତି। ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାମାର ଉପକୂଳରେ ଥିବା ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ସେହିପରି ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 14 ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 6 ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟ ଦେଇ ଯାଇଥିବା ମହାନଦୀର ବିଭିନ୍ନ ଶାଖା ନଦୀରେ ବନ୍ୟା ଆସିଛି। ମାର୍ଶା ଘାଇରେ ଲୁଣା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବୈତରଣୀ ନଦୀ ବନ୍ୟା ଯୋଗୁଁ କେତେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଗରଦପୁର ଓ ମାର୍ଶା ଘାଇ ବ୍ଲକରେ ବନ୍ୟା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉଛି। ଏକକ ବାତାୟନ ବୈଠକରେ 3,280 କୋଟି 58 ଲକ୍ଷ ଟଙ୍କାର ନିବେଶ ସହିତ 19 ଶିଳ୍ପ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ। ସୁପୋଷିତ ଓଡ଼ିଶା ଗଠନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁବିଧାକୁ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଆସନ୍ତା ଗୁରୁବାରରୁ ରାଜ୍ୟରେ ଆରମ୍ଭ ହେବ ସେବା ସେତୁ ଅଭିଯାନ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର 400 ମିଟର ମହିଳା ରିଲେରେ ଭାରତକୁ ସ୍ୱର୍ଣ୍ଣ ପଦକ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଆକାଶବାଣୀ କଟକ।
1: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଗୋଟିଏ ବି ସ୍ପନ୍ଦନ ଛାଡ଼ନ୍ତୁ ନାହିଁ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ହୃତ୍ପିଣ୍ଡ ସ୍ୱାସ୍ଥ୍ୟ ପ୍ରତି ଏକ ସକ୍ରିୟ ଆଭିମୁଖ୍ୟ ଗ୍ରହଣ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ହୃତ୍ପିଣ୍ଡ ଦିବସ ପାଳନ କରାଯାଉଛି। ସୁସ୍ଥ ଜୀବନଶୈଳୀ ଆପଣାଇବା, ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚକୁ ପ୍ରାଥମିକତା ପ୍ରଦାନ କରିବା ଏବଂ ହୃତ୍ପିଣ୍ଡ ଜନିତ ରୋଗକୁ ପ୍ରତିହତ କରିବା ପାଇଁ ସମୟୋଚିତ ଚିକିତ୍ସା ଆବଶ୍ୟକତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷର ବାର୍ତ୍ତା ରହିଛି, ଗୋଟିଏ ବି ସ୍ପନ୍ଦନ ଛାଡ଼ନ୍ତୁ ନାହିଁ, ଅର୍ଥାତ୍ କୌଣସି ହୃତ୍ସ୍ପନ୍ଦନକୁ ଅଣଦେଖା କରନ୍ତୁ ନାହିଁ। ପ୍ରତ୍ୟେକ ହୃତ୍ପିଣ୍ଡ ସ୍ପନ୍ଦନର ମୂଲ୍ୟ ଏବଂ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ଏହାର ଗାମ୍ଭୀର୍ଯ୍ୟତାକୁ ଗ୍ରହଣ କରିବା ପାଇଁ ଏହି ବାର୍ତ୍ତା ସଚେତନ କରୁଛି। ହୃଦୟ ସୁସ୍ଥତାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଗ୍ରହଣ କରି ପରିବର୍ତ୍ତିତ ଜୀବନଶୈଳୀ ଆପଣାଇବାର ଗୁରୁତ୍ୱକୁ ଏହା ସୂଚାଉଛି। ସନ୍ତୁଳିତ ଖାଦ୍ୟ ଗ୍ରହଣ, ନିୟମିତ ବ୍ୟାୟାମ, ଯୋଗାଭ୍ୟାସ ସହ ଧୂମପାନ ଜନିତ କ୍ଷତିକାରକ ଅଭ୍ୟାସରୁ ଦୂରେଇ ରହିବାର ଯଥେଷ୍ଟ ଆବଶ୍ୟକତା ରହିଛି। ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରରେ ହୃଦରୋଗ ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି। ପ୍ରତିବର୍ଷ 18 ନିୟୁତରୁ ଅଧିକ ଲୋକ ହୃଦରୋଗରେ ପ୍ରାଣ ହରାଉଥିବା

ଏକ ଆକଳନରୁ ଜଣାପଡ଼ିଛି। ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳରେ ଏହା ପ୍ରଭାବ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ସେହି ଅଞ୍ଚଳରେ ବାର୍ଷିକ ହୃଦ୍ରୋଗ ଜନିତ କାରଣରୁ 39 ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳରେ ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରେ ଏହା ହାରାହାରି 30% ବୋଲି କୁହାଯାଇଛି। 70 ବର୍ଷ ବୟସ ପୂର୍ବରୁ ଅଧିକାଂଶଙ୍କର ହୃଦ୍ରୋଗ ଜନିତ କାରଣରୁ ମୃତ୍ୟୁ ହେଉଥିବାର ଜଣାପଡ଼ିଛି। ଏହାର ପ୍ରାଥମିକ କାରଣଗୁଡ଼ିକ ମଧ୍ୟରେ ତମାଖୁ ବ୍ୟବହାର, ଅସନ୍ତୁଳିତ ଖାଦ୍ୟ ଗ୍ରହଣ, ବିଶେଷ କରି ଅଧିକ ଲୁଣ, ମଦ୍ୟପାନ ଏବଂ ଆଳସ୍ୟ ରହିଛି। ଉଚ୍ଚ ରକ୍ତଚାପ ଏବଂ ମଧୁମେହ ହୃଦ୍ରୋଗର ପ୍ରମୁଖ କାରଣଗୁଡ଼ିକ ମଧ୍ୟରୁ ଅନ୍ୟତମ। ଦକ୍ଷିଣ ପୂର୍ବ ଏସୀୟ ଅଞ୍ଚଳରେ ପ୍ରତି 4 ଜଣ ବୟସ୍କଙ୍କ ମଧ୍ୟରୁ ଜଣଙ୍କଠାରେ ଉଚ୍ଚ ରକ୍ତଚାପ ଏବଂ ପ୍ରତି 10 ଜଣଙ୍କ ମଧ୍ୟରୁ ଜଣେ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ପ୍ରାଥମିକ ସ୍ୱାସ୍ଥ୍ୟ ସେବାରେ ଏହିସବୁ କ୍ଷେତ୍ରଗୁଡ଼ିକ ପ୍ରତି ଅଧିକ ଧ୍ୟାନ ଦିଆଯାଇଛି। ବିଶ୍ୱ ହୃତ୍ପିଣ୍ଡ ଦିବସ ପାଳନର ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ, 1999 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହଯୋଗରେ ବିଶ୍ୱ ହୃତ୍ପିଣ୍ଡ ମହାସଂଘ ପକ୍ଷରୁ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଆନୁଷ୍ଠାନିକ ଭାବେ ପ୍ରଥମ ଥର ପାଇଁ 2000 ସେପ୍ଟେମ୍ବର 24 ଏହି ଦିବସ ପାଳିତ ହୋଇଥିଲା। ତେବେ 2011 ଏ କ୍ଷେତ୍ରରେ ଏକ ବିଶ୍ୱ ମାନକ ପ୍ରସ୍ତୁତ କରିବା ଲକ୍ଷ୍ୟ ନେଇ ସେପ୍ଟେମ୍ବର 29 ବିଶ୍ୱ ହୃତ୍ପିଣ୍ଡ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସେହିଦିନଠାରୁ ପ୍ରତିବର୍ଷ ସେପ୍ଟେମ୍ବର 29 ବିଶ୍ୱ ହୃତ୍ପିଣ୍ଡ ଦିବସ ପାଳିତ ହୋଇ ଆସୁଛି। ଭାରତରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ରୋଗ ପ୍ରତିରୋଧ, ପ୍ରାରମ୍ଭିକ ଚିହ୍ନଟ ଓ ଚିକିତ୍ସା ସେବା ପ୍ରଦାନ ଉପରେ ବିଶେଷ ଗୁରୁତ୍ୱ ଆରୋପ କରାଯାଇଛି। ସ୍ୱତନ୍ତ୍ର ଜନସଚେତନତା ଅଭିଯାନଗୁଡ଼ିକର ଆୟୋଜନ ମଧ୍ୟ କରାଯାଉଛି। ଶାରୀରିକ କାର୍ଯ୍ୟକଳାପ ଏବଂ ବ୍ୟାୟାମକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଫିଟ୍ ଇଣ୍ଡିଆ ଅଭିଯାନ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଦେଶବାସୀଙ୍କୁ ସୁଲଭ ଚିକିତ୍ସା ପ୍ରଦାନ ଲକ୍ଷ୍ୟ ନେଇ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ପ୍ରବର୍ତ୍ତନ କରାଯାଇଛି। ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା ମାଧ୍ୟମରେ ଗୁଣାତ୍ମକ ଜେନେରିକ୍ ଔଷଧ ପ୍ରଦାନକୁ ଗୁରୁତ୍ୱ ଦିଆଯାଉଛି। ରିହାତି ମୂଲ୍ୟରେ ହୃଦ୍ରୋଗ ଜନିତ ଔଷଧ ପ୍ରଦାନ ବ୍ୟବସ୍ଥା ଦେଶରେ କାର୍ଯ୍ୟକାରୀ ହୋଇଛି। ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ହୃଦ୍ରୋଗ ସମେତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ରୋଗ ଚିକିତ୍ସା କ୍ଷେତ୍ରରେ ସହଯୋଗ ପ୍ରଦାନ କରୁଛି। ହୃଦ୍ରୋଗୀଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗାଇ ଦେବା ଲକ୍ଷ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନର ବ୍ୟବସ୍ଥା ମଧ୍ୟ କରାଯାଇଛି। ସ୍ୱାସ୍ଥ୍ୟସେବାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଟେଲି ପରାମର୍ଶ ସେବାର ପ୍ରଚଳନ କରାଯାଇଛି। ତେବେ ସୁସ୍ଥ ରହିବା ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇବା ଆମ ଉପରେ ନିର୍ଭର କରୁଛି। ଆସନ୍ତୁ ଏଥିପାଇଁ ସଂକଳ୍ପବଦ୍ଧ ହେବା ଏବଂ ପ୍ରତ୍ୟେକ ସ୍ପନ୍ଦନକୁ ଅନୁସରଣ କରିବା।

0: ଆଜିର ପ୍ରସଙ୍ଗରେ ଶୁଣିଲେ ଗୋଟିଏ ବି ସ୍ପନ୍ଦନ ଛାଡ଼ନ୍ତୁ ନାହିଁ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି
1: ଷ୍ଟୁଡିଓ ଘଡ଼ିରେ। ସମୟ ବର୍ତ୍ତମାନ ରାତି 7ଟା। ଆସନ୍ତୁ ଶୁଣିବା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶୁଣିବା ଏହି ବିଜ୍ଞାପନ ବିରତି ପରେ।
2: ବିଜୁଳି ଉପଭୋକ୍ତା, ଆପଣ ଜାଣନ୍ତି କି ଏବେ 25 ବର୍ଷ ପାଇଁ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି? ପିଏମ୍ ସୂର୍ଯ୍ୟ ଘର ଯୋଜନାରେ ମାତ୍ର 1,875 ଟଙ୍କା ଦେଇ, ଆଜ୍ଞା ହଁ, ମାତ୍ର 1,875 ଟଙ୍କାରେ ନିଜ ଛାତ ଉପରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ବର୍ଷକୁ 5,000 ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଆଜି ହିଁ 1800-345-6718 କିମ୍ବା 1912 ରେ ଯୋଗାଯୋଗ କରନ୍ତୁ।
3: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ,
4: ଇଏ ସୌଦାର 15,000, ପରିବାର 2,000,
3: ଆଉ ଲାଇଟ ବିଲ
4: ଏବେ 0 ପଇସା କେମିତି ଦେବି?
3: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
4: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in। ଘରେ ଘରେ ସୂର୍ଯ୍ୟ ଘର।
5: ହଁ ଭାଇ, କାହାରେ ଚାଲ ହଉ,
6: ଖରା ପାଣି ପବନ ସବୁ ସମାଧାନ କରତେ ହଉ।
5: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
6: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ,

ଭାରତ ମହାସାଗର କ୍ଷେତ୍ରରେ ବିଶ୍ୱାସ ଓ ନିର୍ଭରଯୋଗ୍ୟତାର ଏକ ପ୍ରତୀକ ଭାବେ ପରିଗଣିତ ହେଉଛି ଭାରତ, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ 4x400 ମିଟର ରିଲେରେ ଭାରତୀୟ ମହିଳା ଦଳର ସ୍ୱର୍ଣ୍ଣ ପଦକ ହାସଲ। କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଶସ୍ୟର ଉଚିତ ମୂଲ୍ୟ ଦେବା ପାଇଁ କେନ୍ଦ୍ର ସରକାର ବହୁମୁଖୀ ଯୋଜନା କାର୍ଯ୍ୟକାରୀ କରୁଥିବା କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ନୂଆଦିଲ୍ଲୀଠାରେ ଜାତୀୟ କୃଷି ସମ୍ମିଳନୀ ରବି ଅଭିଯାନ 2026ର ଦ୍ୱିତୀୟ ଦିବସରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଅମଳ ପରବର୍ତ୍ତୀ ପରିଚାଳନାକୁ ସୁଦୃଢ଼ କରିବା, ଅତ୍ୟାଧୁନିକ ଗୋଦାମ ଘର ନିର୍ମାଣ ଏବଂ ବିପଣନକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟରେ କୃଷକମାନଙ୍କ ଦ୍ୱାରା ଉତ୍ପାଦିତ ବିରି, ହରଡ଼ ଓ ମସୁର ଡାଲିକୁ ସରକାରୀ ମଣ୍ଡିରେ

0: 100% କିଣିବା ସହ 48 ଘଣ୍ଟା ମଧ୍ୟରେ କୃଷକମାନଙ୍କୁ ଉଚିତ ପ୍ରାପ୍ୟ ପ୍ରଦାନ ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
1: एफटीए का जो हमारे कृषि समझौते हुए दुनिया के देश वो भारत के किसानों के लिए बहुत उपयोगी है। कई कृषि उत्पाद ऐसे हैं जो 0% इम्पोर्ट ड्यूटी पर दुनिया के बाजारों में जा सकते हैं। हमारे फल, हमारी सब्जी, हमारे अनाज, अगर बाजार से किसान को ठीक कनेक्ट कर दिया तो उसको दाम ठीक मिलने की गारंटी है।
0: ଏଥିସହିତ ମୁକ୍ତ ବାଣିଜ୍ୟ ଚୁକ୍ତି ମାଧ୍ୟମରେ ଆମ ଦେଶର ଉତ୍ପାଦିତ ଶସ୍ୟ ବିଶ୍ୱ ବଜାରରେ ବିକ୍ରିବଟା କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଭାରତୀୟ କୃଷକମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପାଇବା ସହ ବିଶ୍ୱ ବଜାରରେ ଭାରତୀୟ ଖାଦ୍ୟଶସ୍ୟର ଭଣ୍ଡାର ସୃଷ୍ଟି ହୋଇପାରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ନିର୍ବାଚନ କମିଶନ 11 ରାଜ୍ୟସଭା ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ଉତ୍ତରପ୍ରଦେଶର 10 ଆସନ ରହିଥିବା ବେଳେ ଉତ୍ତରାଖଣ୍ଡର 1 ଆସନ ରହିଛି। ବିଜେପି ନେତା ଏବଂ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ, ବିଏଲ୍ ବର୍ମା, ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ, ବହୁଜନ ସମାଜ ପାର୍ଟିର ରାମଜୀ ଏବଂ ଅନ୍ୟ 6 ଜଣଙ୍କର ଆସନ୍ତା ନଭେମ୍ବର ମାସ 25 ତାରିଖରେ କାର୍ଯ୍ୟକାଳ ଶେଷ ହେଉଛି। ନିର୍ବାଚନ ଆୟୋଗ ମଧ୍ୟ ପଶ୍ଚିମବଙ୍ଗର 1 ରାଜ୍ୟସଭା ଆସନ ନିମନ୍ତେ ଉପନିର୍ବାଚନ ଘୋଷଣା କରିଛନ୍ତି। ତୃଣମୂଳ କଂଗ୍ରେସ ସାଂସଦ ରୁକ୍ମିଣୀ ମଲ୍ଲିକ ଇସ୍ତଫା ଦେବା ପରେ ସେହି ଆସନଟି ଖାଲି ପଡ଼ିଛି। ଆଜିଠାରୁ ଏହିସବୁ ଆସନ ଲାଗି ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ 16 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଜନଭାଗିଦାରୀ ଏବଂ ସେବା ସଂକଳ୍ପ ଲକ୍ଷ୍ୟ ନେଇ ସ୍ୱଚ୍ଛତା ହିଁ ସେବା 2026 ଅଭିଯାନକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ମନୋହର ଲାଲ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଚଳିତ ମାସ 17 ଆରମ୍ଭ ହୋଇଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନ ଆସନ୍ତା 17 ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହିବ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଲାଲ ମାସବ୍ୟାପୀ ସ୍ୱଚ୍ଛତା ହିଁ ସେବା ଅଭିଯାନର ପ୍ରସ୍ତୁତିକୁ ସମୀକ୍ଷା କରିଥିଲେ। ବୈଠକରେ ମନ୍ତ୍ରୀ ଏହି ଅଭିଯାନରେ ଅଧିକରୁ ଅଧିକ ଜନସାଧାରଣଙ୍କ ଯୋଗଦାନ ଉପରେ ଗୁରୁତ୍ୱ ଦେଇଥିଲେ। ଲୋକଙ୍କ ବ୍ୟବହାର, ସଂସ୍କାର ଏବଂ ସ୍ୱଭାବରେ ଯେପରି ସ୍ୱଚ୍ଛତା ଭାବ ପ୍ରତିଫଳିତ ହୁଏ ସେ ଦିଗରେ କାର୍ଯ୍ୟ କରିବାକୁ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଅଭିଯାନର ପ୍ରଥମ ଦିନରେ ଅକ୍ଟୋବର 1 ତାରିଖରେ 1 ଦିନ 1 ଘଣ୍ଟା 1 ସାଥ କାର୍ଯ୍ୟକ୍ରମର ପ୍ରସ୍ତୁତି ଉପରେ ଆଲୋଚନା କରି ମନ୍ତ୍ରୀ ଏହି ଦିନରେ ବ୍ୟାପକ ଶ୍ରମଦାନ ଭିତ୍ତିକ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ପ୍ରସ୍ତୁତି ବୈଠକରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ, ନଗର ଉନ୍ନୟନ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସ୍ୱଚ୍ଛତା ଅଭିଯାନରେ ଅଧିକରୁ ଅଧିକ ସ୍ୱାୟତ୍ତ ଶାସନ ଅନୁଷ୍ଠାନ, ସରକାରୀ ପ୍ରତିନିଧି, ଆବାସିକ ଜନମଙ୍ଗଳ ଅନୁଷ୍ଠାନ, ଯୁବବର୍ଗ ଏବଂ ସାମାଜିକ ଅନୁଷ୍ଠାନଗୁଡ଼ିକୁ ସାମିଲ କରିବା ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଏହି ଅଭିଯାନରେ ସର୍ବନିମ୍ନ 50 ସହରର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯିବା ସହ ବୈଜ୍ଞାନିକ ପଦ୍ଧତିରେ ବର୍ଜ୍ୟ ପରିଚାଳନା, ଜନଭାଗିଦାରୀ, ନିରାପଦ ପରିମଳ ଏବଂ ବୈଷୟିକ ଜ୍ଞାନକୌଶଳର କାର୍ଯ୍ୟକ୍ରମର ନିରୀକ୍ଷଣ କରାଯିବାକୁ ପରାମର୍ଶ ଦିଆଯାଇଛି। ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ ବିଲ୍ 2026 ଉପରେ ବିଚାର ବିମର୍ଶ କରୁଥିବା ଯୁଗ୍ମ ସଂସଦୀୟ କମିଟିର ଦ୍ୱିତୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଅନୁଷ୍ଠିତ ଏହି ବୈଠକରେ ବିଲ୍ରେ ରହିଥିବା ବିଭିନ୍ନ ପ୍ରସ୍ତାବ ନେଇ ସମୀକ୍ଷା ସହ ମତ ବିନିମୟ ହୋଇଛି। ଶୀତକାଳୀନ ଅଧିବେଶନ ପ୍ରଥମ ସପ୍ତାହ ଶେଷ ସୁଦ୍ଧା ସଂସଦରେ ଯୁଗ୍ମ ସଂସଦୀୟ କମିଟିର ରିପୋର୍ଟ ଉପସ୍ଥାପନ ପାଇଁ ସମୟସୀମା ଧାର୍ଯ୍ୟ ହୋଇଛି। କମିଟିରେ ବାଚସ୍ପତିଙ୍କ ଦ୍ୱାରା ମନୋନୀତ ଲୋକସଭାର 21 ଏବଂ ରାଜ୍ୟସଭାର 10 ସଦସ୍ୟ ଅଛନ୍ତି। ଲୋକସଭା ସଦସ୍ୟ ସଞ୍ଜୟ ଜୟସ୍ୱାଲଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର। ଆଧୁନିକ ପ୍ରଯୁକ୍ତି ବିଦ୍ୟା, ବିଭିନ୍ନ କ୍ଷେତ୍ରରେ ଅନିଶ୍ଚିତତା ଏବଂ ଭୌଗୋଳିକ ଦୃଷ୍ଟିକୋଣରୁ ସୃଷ୍ଟ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ଭାରତକୁ ପ୍ରସ୍ତୁତ ରହିବା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭୂ ରଣନୈତିକ ଚିନ୍ତାଧାରା ଏବଂ ସୁବ୍ୟବସ୍ଥିତ ଯୋଜନା ଆଧାରରେ ପ୍ରସ୍ତୁତିଜନିତ ପଦକ୍ଷେପ ଗ୍ରହଣ କରିବାକୁ ସେ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଭାରତୀୟ ନୌସେନା କମାଣ୍ଡର ସମ୍ମିଳନୀକୁ ସମ୍ବୋଧନ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଏ କ୍ଷେତ୍ରରେ ଭାରତର ଲକ୍ଷ୍ୟ ଅତ୍ୟନ୍ତ ସ୍ୱଷ୍ଟ। ନୌସେନା ପକ୍ଷରୁ ଚାଲିଥିବା ଅପରେସନ ଉର୍ଜା ସୁରକ୍ଷା, ଦେଶର ଶକ୍ତି ଯୋଗାଣ ଶୃଙ୍ଖଳ ଏବଂ ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ଲକ୍ଷ୍ୟ ନେଇ ନୌସେନାର ବୃତ୍ତିଗତ ତଥା କାର୍ଯ୍ୟକ୍ଷମ ଦକ୍ଷତାକୁ ପ୍ରଦର୍ଶନ କରୁଛି। ଭାରତ ମହାସାଗର କ୍ଷେତ୍ରରେ ବିଶ୍ୱାସ ଏବଂ ନିର୍ଭରଯୋଗ୍ୟତାର ଏକ ପ୍ରତୀକ ଭାବେ ଭାରତ ଆନ୍ତର୍ଜାତିକ ସ୍ତରରେ ପରିଗଣିତ ହେଉଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ନୌସେନାର ଯୁଦ୍ଧ ପ୍ରସ୍ତୁତି ତଥା ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟକୁ ପ୍ରତିରକ୍ଷା ମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଭାରତୀୟ ନୌସେନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଶ୍ରୀ ସିଂ ଆଶାବ୍ୟକ୍ତ କରିଛନ୍ତି। ରୁଷିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିନୟ କୁମାର ଆଜି ମସ୍କୋଠାରେ ସେଠାକାର ବୈଦେଶିକ ବ୍ୟାପାର ଉପମନ୍ତ୍ରୀ ମିଖାଏଲ ଗାଜୋଲିନ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ୟୁକ୍ରେନ୍ ପରିସ୍ଥିତି ଏବଂ ବିଭିନ୍ନ ଦ୍ୱିପାକ୍ଷିକ ତଥା ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ରୁଷ୍ର ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ ଦେଇଥିବା ସୂଚନା ଅନୁଯାୟୀ ୟୁକ୍ରେନ୍ ସହ ସଂଘର୍ଷ ପରିସ୍ଥିତି ତଥା ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଶ୍ରୀ କୁମାରଙ୍କୁ ରୁଷ୍ ପକ୍ଷରୁ ଅବଗତ କରାଯାଇଛି। ଗତ ସପ୍ତାହରେ ନ୍ୟୁୟର୍କଠାରେ ଅନୁଷ୍ଠିତ ମିଳିତ ଜାତି

ସଂଘ ସାଧାରଣ ପରିଷଦରେ 81ତମ ଅଧିବେଶନ ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ରୁଷ ପ୍ରତିପକ୍ଷ ସର୍ଗେଇ ଲାଭାରୋଭଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ଭାରତର ଉଚ୍ଚାୟୁକ୍ତ ଦିନେଶ ତ୍ରିବେଦୀ ଆଜି ଢାକାଠାରେ ବାଂଲାଦେଶର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ହୁମାୟୁନ କବୀରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବାରୁ ଶ୍ରୀ କବୀରଙ୍କୁ ଉଚ୍ଚାୟୁକ୍ତ ଶ୍ରୀ ତ୍ରିବେଦୀ ଅଭିନନ୍ଦନ ଜଣାଇଥିଲେ।

0: ଦ୍ୱିବେଦୀ ଅଭିନନ୍ଦନ ଜଣାଇଥିଲେ। ସାକ୍ଷାତ ସମୟରେ ଉଭୟ ପକ୍ଷ ନିଜ ନିଜ ଦେଶର ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ପାରସ୍ପରିକ ସହଯୋଗ ବଜାୟ ରଖିବା ଉପରେ ଆଲୋଚନା କରିଥିଲେ। ଦେଶର ସ୍ୱାର୍ଥଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଭାରତ ସହିତ ଉତ୍ତମ ସମ୍ପର୍କ ରଖି କାର୍ଯ୍ୟ କରିବାକୁ ରାଷ୍ଟ୍ରମନ୍ତ୍ରୀ ହୁମାୟୁନ କବିର ବାଂଲାଦେଶର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଆନ୍ତର୍ଜାତିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହେବା ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ମତ ବିନିମୟ ହୋଇଥିଲା। ସ୍ୱଚ୍ଛତା ହିଁ ସେବା ଅଭିଯାନ ଅଧୀନରେ ନୂଆଦିଲ୍ଲୀରେ ଆସନ୍ତାକାଲି ସଫେଇ ମିତ୍ର ସୁରକ୍ଷା ଏବଂ ସମ୍ମାନ ଶିବିର ଆୟୋଜନ ହେବ। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ଶିବିରରେ ସଫେଇ ମିତ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ତଥା ସମ୍ମାନ ପ୍ରଦର୍ଶନ କରିବା ମୁଖ୍ୟ ଉଦ୍ଦେଶ୍ୟ। ସଫେଇ ମିତ୍ରଙ୍କ ସମ୍ମାନ ସ୍ୱଚ୍ଛ ଭାରତ ସଂକଳ୍ପ ପ୍ରସଙ୍ଗ ଆଧାରରେ ଏହି ଶିବିର ଅନୁଷ୍ଠିତ ହେବ। ଉଭୟ ବ୍ୟକ୍ତିଗତ ଉପସ୍ଥିତି ଏବଂ ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମରେ ବିଭିନ୍ନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଗ୍ରାମାଞ୍ଚଳ ସ୍ଥାନୀୟ ସଂସ୍ଥାର ପ୍ରତିନିଧି ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ବିଏଲ୍ ବର୍ମା ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି, ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଭାରତ ବିଶ୍ୱରେ ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି ଏବଂ ଆଗାମୀ ଦିନରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବିଶ୍ୱର ତୃତୀୟ ବୃହତ୍ତମ ରାଷ୍ଟ୍ର ହେବାକୁ ଯାଉଛି। ଆଜି ନୂଆଦିଲ୍ଲୀରେ ରୁଟ୍ସ ଏସିଆ 2027 ପୂର୍ବରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଶ୍ରୀ ନାଇଡୁ କହିଛନ୍ତି, 2047 ସୁଦ୍ଧା ଯାତ୍ରୀ ସଂଖ୍ୟା 24 କୋଟିରୁ ବାର୍ଷିକ 130 କୋଟିକୁ ବୃଦ୍ଧି କରିବାକୁ ଭାରତ ଲକ୍ଷ୍ୟ ରଖିଛି। ମନ୍ତ୍ରୀ କହିଛନ୍ତି, 2014 ଦେଶର 74 ବିମାନ ବନ୍ଦର ଥିବାବେଳେ ଏବେ ତାହା 166 ବୃଦ୍ଧି ପାଇଛି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଆଜି ଭାରତ ମହିଳା 4x400 ମିଟର ରିଲେରେ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଜାପାନର ନାଗୁଆଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ମହିଳା ଭାରତୀୟ ଦଳ 3:38.69 ସେକେଣ୍ଡରେ ଏହି ଦୌଡ଼ ଶେଷ କରିଛନ୍ତି। ଏହି ପ୍ରତିଯୋଗିତାର ପୁରୁଷ ବର୍ଗରେ ଭାରତ ବ୍ରୋଞ୍ଜ ପଦକ ପାଇଛି। ବନ୍ଧୁକ ଚାଳନା ପ୍ରତିଯୋଗିତାର ମହିଳା ଏକକ ଟ୍ରାପ୍ ବର୍ଗରେ ଭାରତର ନିରୁ ଢାଣ୍ଡା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାର ମିଳିତ ମହିଳା ବର୍ଗରେ ଭାରତ ରୌପ୍ୟ ପଦକ ହାସଲ କରିଛି। 5000 ମିଟର ପୁରୁଷ ଦୌଡ଼ ପ୍ରତିଯୋଗିତାରେ ଗୁଲବୀର ସିଂ ବ୍ରୋଞ୍ଜ ପଦକ ପାଇଛନ୍ତି। ଚଳିତ ଏସିଆ କ୍ରୀଡ଼ା ସଂସ୍କରଣରେ ଗୁଲବୀରଙ୍କର ଏହା ତୃତୀୟ ପଦକ। ମହିଳା ଉଚ୍ଚ ଡିଆଁ ବର୍ଗରେ ପୂଜା ସିଂ ବ୍ରୋଞ୍ଜ ପଦକ ପାଇଛନ୍ତି। ପୁରୁଷ ମୁଷ୍ଟିଯୋଦ୍ଧା ପ୍ରତିଯୋଗିତାର 90 କିଲୋଗ୍ରାମ ବର୍ଗରେ ନରେନ୍ଦର ବେରୱାଲ ବ୍ରୋଞ୍ଜ ପଦକ ପାଇଛନ୍ତି। ଏଥିସହ ଭାରତର ପଦକ ସଂଖ୍ୟା 52କୁ ବୃଦ୍ଧି ପାଇଛି। ସେଥିରେ 6 ସ୍ୱର୍ଣ୍ଣ 21 ରୌପ୍ୟ ଏବଂ 25 ବ୍ରୋଞ୍ଜ ପଦକ ଅନ୍ତର୍ଭୁକ୍ତ। ଏଥିସହ ଭାରତ ତାଲିକାର 10ମ ସ୍ଥାନକୁ ଉନ୍ନୀତ ହୋଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। କୃଷକଙ୍କୁ ଉତ୍ପାଦିତ ଶସ୍ୟର ଉଚିତ ମୂଲ୍ୟ ପ୍ରଦାନ ପାଇଁ ବହୁମୁଖୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ସରକାର। ଉତ୍ତରପ୍ରଦେଶର 10 ଏବଂ ଉତ୍ତରାଖଣ୍ଡର 2 ରାଜ୍ୟସଭା ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ କାର୍ଯ୍ୟସୂଚୀ ଘୋଷିତ। ସ୍ୱଚ୍ଛତା ହିଁ ସେବା ଅଭିଯାନକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଆହ୍ୱାନ ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ 4x400 ମିଟର ରିଲେରେ ଭାରତୀୟ ମହିଳା ଦଳର ସ୍ୱର୍ଣ୍ଣ ପଦକ ହାସଲ। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଯାଜପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଯାଜପୁର ସମ୍ବାଦଦାତା ପ୍ରିୟ ରଞ୍ଜନଙ୍କର ଓ ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାରେ ପୁଣି ବନ୍ୟା ପରିସ୍ଥିତି ଦେଖାଦେଇଛି। ଦଶରଥପୁର ଓ ବିଞ୍ଝାରପୁର ବ୍ଲକର କେତେକ ଅଞ୍ଚଳ ବନ୍ୟା ପ୍ରଭାବିତ ହୋଇଛି। 2 ବ୍ଲକର 12 ଗ୍ରାମ ପଞ୍ଚାୟତ ବା ସହରାଞ୍ଚଳ ସଂସ୍ଥା ଏବଂ 36 ଗ୍ରାମ ଓ ୱାର୍ଡର ପ୍ରାୟ 67,144 ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ପ୍ରାୟ 12,754 ପଶୁ ପ୍ରଭାବିତ ହୋଇଥିବା ବେଳେ ପଶୁ ଚିକିତ୍ସା ଟିମ୍ ଓ ଶିବିର ମଧ୍ୟ ମୁତୟନ କରାଯାଇଛି। କାଳୀ ନଦୀର ଡାହାଣ ପାର୍ଶ୍ୱ ବନ୍ଧର 2 ସ୍ଥାନରେ ଘାଇ ସୃଷ୍ଟି ହୋଇଥିବାରୁ ସେଠାରେ ନଜରଦାରୀ ଓ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍ର ଗୋଟିଏ ଟିମ୍ ମୁତୟନ ହୋଇଛି। ଆବଶ୍ୟକ ହେଲେ ଅତିରିକ୍ତ ସମ୍ବଳ ମୁତୟନ କରାଯିବ ବୋଲି ଜିଲ୍ଲାପାଳ ଅମ୍ବର କୁମାର କର କହିଛନ୍ତି।
2: ବନ୍ୟା ଆମର ଆକ୍ଚୁଆଲି ଟିକେ ଆଜିକା ଦିନରେ ଟିକେ ନାକୁ ପରିସ୍ଥିତିରେ ଟିକେ ସୁଧାର ଆସିଛି, ବଟ୍ 2 ତଳେ ଯୋଉ ବର୍ଷା ଲଗାଣ ବର୍ଷା ଯୋଉ ଲାଗି ରହିଲା ସେଥିରେ ଆମର ବୈତରଣୀରେ ମେନ୍ଲି ଆଖୁଆପଦର ଡେଞ୍ଜର ଲେବୁଲ ଟୁ ଆହୁରି 1 ମିଟର ଉପରେ ପ୍ରାୟ 18.33 ଥିଲାବେଳେ ଡେଞ୍ଜର ଲେବୁଲ ପ୍ରାୟ 19.40 ବଲ ପାଣି ଆସିଥିଲା, ଯଦ୍ୱାରା କି ଯୋଉଗୁଡାକ ଟେମ୍ପରାରୀ ଘାଇ ଗୁଡାକ ଯୋଉଟା 2 ଯାକ ତୋବାବିଲ ପାଟନା ପାଖରେ ଆଉ

0: ସରସ୍ୱତରେ ଆମର ହଳଦୀଟିଏ ପାଖରେ ଯୋଉଟା ଘାଇ ହେଇଥିଲା ସେ ପାଣିର ସ୍ରୋତକୁ ପୁଣି ସମ୍ଭାଳି ନ ପାରି ପୁଣି ସେଠି ଘାଇ ସୃଷ୍ଟି ହେଇଥିଲା, ଯଦ୍ୱାରା କି ଯୋଉ ପଞ୍ଚାୟତ ଗୁଡାକ ଗଲା ଦିନରେ ଗୁଡାକ ଇଫେକ୍ଟ ହେଇଥିଲେ ପାଇ ସେଇ ପଞ୍ଚାୟତ ଗୁଡାକ ଆଉ ଥରେ ଆଫେକ୍ଟେଡ୍ ହେଇଛନ୍ତି। ଆମେ ପାଣିର ସ୍ତର ଯଦିଓ ଆଜି ଟିକେ ସୁଧାର ଆସିଛି ବୈତରଣୀରେ, ଖରସ୍ରୋତରେ ଜଳର ସ୍ତର ତଥାପି ଚିନ୍ତାଜନକ ଅଛି, ଯଦ୍ୱାରା କି ପ୍ରାୟ ସେଇ ପଞ୍ଚାୟତ ଗୁଡାକ ଆଉ ଥରେ ଆଫେକ୍ଟେଡ୍, ବିଞ୍ଜାରପୁର ଓ ଦଶରଥପୁର ଗୁଡା ବେଶୀ ଆଫେକ୍ଟେଡ୍ ହେଇଥିବାରୁ ଆମେ ତାକୁ ଯେମିତି ରିଲିଫ୍ କୋର୍ଟ ପ୍ରକାର ଅପରେସନ୍ ଜାରି ରଖିଛୁ। ଆଶା କରୁଛି 2-3 ଦିନ ଭିତରେ ଆହୁରି ପୁଣି ଏ ପରିସ୍ଥିତିରେ ସୁଧାର ଆସିବ। ବଟ୍ ଯେପର୍ଯ୍ୟନ୍ତ ଘାଇ ମରାମତି ନ ହୋଇଛି, ନଦୀର ସାମାନ୍ୟ ଜଳସ୍ତର ବି ଗାଁ ଭିତରକୁ ଯାଇପାରୁଛି, ତାର ଆମେ ଚେଷ୍ଟା ରହୁଛି ତାକୁ କେମିତି ମରାମତି କରି ପୁଣି ତାକୁ ଘାଇ ଗୁଡାକ ମରାମତି କରି ପରିସ୍ଥିତି ସୁଧାର ଆଣିବୁ। ଆମେ ତାକୁ ଚେଷ୍ଟା କରୁଛୁ, ଯାହା ଯେମିତି ରିଲିଫ୍ କୋର୍ଟ ପ୍ରକାର ଆମେ କାର୍ଯ୍ୟ କରିବାକୁ ଚେଷ୍ଟା କରୁଛୁ। ଇଭାକୁଏସନ୍ ସେଣ୍ଟର ଲୋକ ଅଛନ୍ତି, ପାଣିର ଜଳସ୍ତର କଷିଲେ ପୁଣି ତାକୁ ଆମେ ଯେମିତି ଯାହା ଯାହା ଘର ଭଙ୍ଗା ଯେଉଁଗୁଡାକ ଆଡିସନାଲ ହେଇଥିବ ତାକୁ ଦେଖିକିରି, ଆଉ ଏଗ୍ରିକଲଚର ଇନପୁଟ ସବସିଡିର ପ୍ରଥମ ଫେଜ୍ ଆମେ ପ୍ରାୟ କମ୍ପ୍ଲିଟ୍ କରିସାରିଲେ ତାର ଲୋକମାନଙ୍କୁ ସାହାଯ୍ୟର ବ୍ୟବସ୍ଥା କରିବୁ।
1: ଯାଜପୁରର ଅନୁସୂଚିତ ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଆଦିବାସୀ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଭିତ୍ତିଭୂମି ଓ ମୌଳିକ ସୁବିଧାର ବିକାଶ ଉପରେ ଆଲୋଚନା ହୋଇଛି। ଏଥିସହ ଆଦିବାସୀ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ଏବଂ ଆଶ୍ରମ, ବିଦ୍ୟାଳୟ, ହଷ୍ଟେଲ ଓ ଅଙ୍ଗନୱାଡ଼ି କେନ୍ଦ୍ରର ମାନ ଉନ୍ନତି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଯାଜପୁରରେ ଜିଲ୍ଲାସ୍ତରୀୟ ପ୍ରମୋ ଦୌଡ଼ ଆୟୋଜିତ ହୋଇଛି। ଯାଜପୁର ଟାଉନ୍ ଇଣ୍ଡୋର ଷ୍ଟାଡିୟମରୁ ଆରମ୍ଭ ହୋଇଥିବା ଏହି ଦୌଡ଼ରେ କ୍ରୀଡ଼ା, ସୁସ୍ଥ ଜୀବନଶୈଳୀ ଓ ଜିଲ୍ଲାର ପର୍ଯ୍ୟଟନ ସମ୍ଭାବନାକୁ ପ୍ରୋତ୍ସାହନ ଦିଆଯାଇଥିଲା। ରତ୍ନଗିରି, ଉଦୟଗିରି, ଲାଙ୍ଗୁଡ଼ି, ରାଧାନଗର, ମା' ବିରଜା କ୍ଷେତ୍ର ଓ ନାଭି ଗୟା ଭଳି ଐତିହାସିକ ଓ ଧାର୍ମିକ ସ୍ଥଳୀ ସମେତ ଯାଜପୁରର ବୌଦ୍ଧ ଓ ପ୍ରାକୃତିକ ପର୍ଯ୍ୟଟନର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାର 7 ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ପରେ ଜିଲ୍ଲାରେ ଚୂଡ଼ାନ୍ତ ଭୋଟର ସଂଖ୍ୟା 14,43,645 ହୋଇଛି। ଏଥିରେ 7,51,393 ଜଣ ପୁରୁଷ, 6,92,194 ଜଣ ମହିଳା ଏବଂ 58 ଜଣ ଅନ୍ୟାନ୍ୟ ଭୋଟର ଅଛନ୍ତି। ଯୋଗ୍ୟ ଭୋଟରମାନେ ତାଲିକାରେ ନିଜର ନାମ ଓ ବିବରଣୀ ଯାଞ୍ଚ କରିନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣୁଥିଲେ ଯାଜପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଥିଲେ ପ୍ରିୟରଞ୍ଜନ କର, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: Of World Heart Day, we have Dr. Prafulla Kumar Sahu from Angul with us. Welcome, Doctor. Doctor, what is the first step if person sends heart trouble?
4: If a patient feels that he is having a heart attack, the best thing is to call for help. You don't panic. First thing is don't panic. If you panic, the heart rate will go up and it will cause more harm. Then you should seek help of others. You call the ambulance or try to get medical help as soon as possible. I will not advise anybody to take any medication in the house, especially when you do not know that it may not be a heart attack also at all. So in such a situation, it is always advisable to go to a doctor or a person who can teach you in the right manner.
3: A public awareness initiative for healthy heart.
2: ପ୍ରଚାର କରୁଛୁ ଭାରତ ସରକାରଙ୍କର କୃଷି ଏବଂ କୃଷକ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ଉପସ୍ଥାପନା ନିହାରବାଳା ପଟ୍ଟନାୟକ ଆଣ୍ଡ ରବିନାରାୟଣ ଷଡ଼ଙ୍ଗୀ। ପ୍ରଯୋଜନା ରାଜୀବ କୁମାର ମାହୁନ୍ତ।

0: ଆରେ ନିଦିଆ, ବଢିଆ ପଲ୍ଲୀ ଗୀତଟେ ରଖିଥିଲୁ ବା, ମନକୁ ଭାରି ପାଇଲା।
1: ଆଉ ଇଏ ବୈଠକ ଘର ଆସିଛ ଯେତେବେଳେ, ଆଉ ଗୀତ ବାଦ୍ୟର ବନ୍ଦୋବସ୍ତ ନହେଲେ କେମିତି ହବ?
0: ଜମା ମନଟା ଖଟା ପଡିଯିବ ପରା।
1: ହଁ,
0: ଆଉ ଚାଷବାସ କଥା ହେଲେ ମନଟା କୁଣ୍ଡେ ମଠେଇ ଯାଏ ଖୁସିରେ।
1: ଆରେ ସେଉଠୁ ପରା ସବୁ ଆରମ୍ଭ ଅପା।
0: ବହୁତ ଜାଣିବା କଥା, ଆମର ବିଶେଷଜ୍ଞ ଯୋଉ ମହାଶୟ ଆସିଥାନ୍ତି କି ମହାଶୟ ଆସିଥାନ୍ତି, ସିଏ ବି ବଢିଆ ବଢିଆ ଆମକୁ କଥା କୁହନ୍ତି, ପରାମର୍ଶ ଦିଅନ୍ତି।
1: ସବୁବେଳେ ଗୋଟେ ଚାଷୀ ହିସାବରେ ଆମେ ଭାବୁଥିବା କୋଉଠୁ ଦି ପଇସା ଅଧିକ ଆସିବ, ଆମର ଆୟର ପରିସୀମା ବଢିବ। ହେଲେ ଅପା, ଇଏ ଆମେ ତ ଏମିତି ଗପୁଥିଲେ ଗପୁଥିବା ରାତି ପାଇଯିବ।
0: ନାଇଁ ରେ ନିଦିଆ, ମନଟା ମୋର ଯେତେବେଳେ ଖୁସି ହେଇଗଲା, ଆମ ପେଟ ପାଟଣା ପାଖକୁ ଯିବା ନା। ଆଉ
1: ତାହେଲେ କହୁନ, ଆଜି ବିଷୟ କଣ ଅଛି, ଆଉ ଏ ବିଷୟରେ କିଏ କହୁଛନ୍ତି?
0: ଆଜି ଆମର କିଷାନ ବାଣୀ କାର୍ଯ୍ୟକ୍ରମରେ ଆଲୋଚନାର ବିଷୟ ରହିଛି ଉନ୍ନତ ପ୍ରଣାଳୀରେ ହରଡ଼ ଚାଷ।
1: ଆଚ୍ଛା,
0: ଏ ସମ୍ପର୍କରେ ଆଲୋଚନା କରିବା ପାଇଁ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କ୍ଷେତ୍ର ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପିକା ଡକ୍ଟର ଜ୍ୟୋତିରେଖା ପଟ୍ଟନାୟକ।
1: ବଢିଆ ହେଲା ତାହେଲେ,
0: ତାଙ୍କ ସହିତ ମୁଁ କଥା ହଉଛି।
1: ହଉ
0: ହେଲା, ତୁ ନିଧିଆ ଏଇଠି ବସିକିରି ଶୁଣେ ହେଲା।
1: ହଉ ହଉ ବାପା, ଇଏ ଆଉ ଡେରି କରନି, ମହାଶୟଙ୍କୁ ତମେ ପଚାର, ଏଇଠି ବସି ମୁଁ ଶୁଣୁଛି।
2: ମ୍ୟାଡାମ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କିଷାନବାଣୀ କାର୍ଯ୍ୟକ୍ରମକୁ।
3: ନମସ୍କାର,
2: ପ୍ରଥମେ କୁହନ୍ତୁ, ହରଡ଼ ଚାଷ ଆମେ କଣ ପାଇଁ କରିବା, ବା ଚାଷୀ ଭାଇମାନେ ହରଡ଼ ଚାଷ କରିବା ପାଇଁ କାହିଁକି ଆଗ୍ରହ ପ୍ରକାଶ କରିବେ?
3: ହରଡ଼ ଗୋଟିଏ ଡାଲି ଜାତୀୟ ଫସଲ।
2: ଆଜ୍ଞା,
3: ଆମେ ଜାଣିଛେ ଆମର ଖାଦ୍ୟରେ ଯୋଉ ଆମେ ଖାଉ, ମୁଖ୍ୟତଃ ଆମର ଭାତ କିମ୍ବା ରୁଟି ଖାଇଥାଉ, ସେଟା ଆମର ଶ୍ୱେତସାର ଯୋଗାଇଥାଏ, ଆଉ ଡାଲି ଆମ ମାନଙ୍କୁ ପୃଷ୍ଟିସାର ଯୋଗାଇଥାଏ।
2: ଆଜ୍ଞା,
3: ସେଥିପାଇଁ ଆମର ପୃଷ୍ଟିସାର ଖାଦ୍ୟ ଶରୀର ପାଇଁ ନିହାତି ଭାବେ ଦରକାର ଅଛି। ତା ସହିତ ହରଡ଼ ଚାଷ କରିବା ଦ୍ୱାରା ଆମର ମୃତ୍ତିକାର ଉର୍ବରତା ବି ବଢିଥାଏ।

0: ଆଚ୍ଛା, ଏଇ ଯୋଉ ହରଡ଼ ଚାଷ କରିବା ପାଇଁ ଜଳବାୟୁ କେମିତି ହବା ଦରକାର? ନା ଯେକୌଣସି ଜଳବାୟୁରେ କଣ ଆମେ ହରଡ଼ ଚାଷ କରିପାରିବା?
1: ମୁଖ୍ୟତଃ ହରଡ଼ ଚାଷ ଆମେ ବର୍ଷା ଋତୁରେ କରିଥାଉ।
0: ଆଜ୍ଞା,
1: ଏଇ ହରଡ଼ ଚାଷ ପାଇଁ ଆମକୁ ବୁଣିବା ସମୟରେ ଉଷ୍ମ ଆର୍ଦ୍ର ଜଳବାୟୁ ଦରକାର ହୋଇଥାଏ। ଫୁଲ ଆସିବା ଏବଂ ଫଳ ଧରିବା ସମୟରେ ମୁଖ୍ୟତଃ କମ ଉତ୍ତାପ ଏବଂ ଶୁଖିଲା ପାଗ ଆବଶ୍ୟକ ହୋଇଥାଏ।
0: ଆମେ କୋଉ ପ୍ରକାରର ମୃତ୍ତିକାରେ ହରଡ଼ ଚାଷ କରିପାରିବା?
1: ହରଡ଼ ଫସଲ ପାଇଁ ମୁଖ୍ୟତଃ ଆମେ ଉଚ୍ଚା ଜମି ବା ଢିପ ଜମିରେ ହରଡ଼ ଚାଷ କରିବା ଦରକାର। ସେଇ ମାଟିଟା ଆମର ନିଗିଡ଼ା ଦୋରସା ମାଟି ହେଇଥିବା ଦରକାର, କିମ୍ବା ନିଗିଡ଼ା ବାଲିଆ ଦୋରସା ମାଟି ହୋଇଥିବା ଦରକାର। ସଂସନ୍ତିଆ ଜମି ହରଡ଼ ଚାଷ ପାଇଁ ଅନୁପଯୁକ୍ତ ହେଇଥାଏ।
0: ଆଚ୍ଛା, ଯୋଉ ହରଡ଼ ଚାଷ ଯେତେବେଳେ ଆମେ କରିବା ପାଇଁ ଚାଷୀ ଭାଇମାନେ କରିବେ, ସେମାନଙ୍କର ତ ବିହନ ନିହାତି ଦରକାର। ଏଇ ଯୋଉ ବିହନ ସେମାନେ କୋଉଠୁ ଆଣିବେ? ଆଉ ହରଡ଼ ଚାଷ ପାଇଁ ମୁଖ୍ୟତଃ କୋଉ ପ୍ରକାର ବିହନ ହବା ଦରକାର?
1: ଆଗରୁ ଚାଷୀ ଭାଇମାନେ ତାଙ୍କର ଚିରାଚରିତ ଭାବେ ବିହନ ରଖିକି ବି ସେ ବିହନକୁ ବ୍ୟବହାର କରିକି ହରଡ଼ ଚାଷ କରୁଥିଲେ, କିନ୍ତୁ ସେଗୁଡିକ ଆମର କଣ ହଉଥିଲା, ଅବଧିଟା ଅଧିକା ରହୁଥିଲା। କିନ୍ତୁ ଆଜିକାଲି ଆମର ବହୁତ ଗୁଡ଼ାଏ ଉନ୍ନତ ମାନର ହରଡ଼ କିସମ ବାହାର କରାଯାଇଛି। ତିନି ରକମର ଆମର ହରଡ଼ କିସମ ରହିଛି। ଅତି ସହଳ କିସମ, ଯୋଉଟାକି ଆମର 120ରୁ କମ ଦିନ ଭିତରେ ତାର ଅବଧି ରହୁଛି, ସେଇଟା ଆମେ ଅମଳ କରିପାରିବା। ସେଇ କିସମ ଗୁଡିକର ନାଁ ହେଲା ଆମର ପୁଷା ଅରହର 16, ପୁଷା 991, ପୁଷା 992। ଏଇ କିସମ ଗୁଡିକ ଆମର ଯୋଉ ଦିଲ୍ଲୀରେ ସ୍ଥିତ ଇଣ୍ଡିଆନ ଏଗ୍ରିକଲଚର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ରୁ ଏଗୁଡ଼ାକ ବାହାର କରାଯାଇଛି। ଏଗୁଡ଼ାକ ଆମର ଲଗେଇବା ଠୁ 110ରୁ 115 ଦିନ ଭିତରେ ଆମେ ଅମଳ କରିପାରିବା। ତା ଛଡ଼ା ଆମର ସହଳ କିସମ ରହିଛି, ଲଗେଇବା ଠୁ 120ରୁ 150 ଦିନ ଭିତରେ ଅମଳ କରିପାରିବା। ସେଗୁଡ଼ିକର ନାମ ହେଲା ଆମର ପୁଷା 120, ମାନକ TRG 152। ଏମିତି ବହୁତ ରକମର ଆମର ସହଳ କିସମ ବିହନ ରହିଛି। ଏହି ବିହନ ଗୁଡିକର ଅଧିକ ଅମଳ କ୍ଷମତା ଥିବା ସହିତ ରୋଗ ପୋକ ସହଣି ଶକ୍ତି ବି ରହିଛି। ତେଣୁ ଏହି ବିହନ ଗୁଡିକ ବ୍ୟବହାର କରିବା ଦ୍ୱାରା ଚାଷୀ ଭାଇମାନେ ଅଧିକ ଅମଳ ପାଇକି ଲାଭବାନ ହେଇପାରିବେ।
0: ଆଉ ଗୋଟିଏ କିସମ
1: ହେଲା ଆମର ମଧ୍ୟମ ଜାତୀୟ କିସମ, ଯୋଉଟାକି ଆମେ 150ରୁ 180 ଦିନ ଭିତରେ ଅମଳ କରିପାରିବା। ଲଗେଇବା ଠୁ 150ରୁ 180 ଦିନ ହଉଛି ତାର ଅବଧି। ସେଇଟା ହଉଛି LRG 52। ଆଉ ଗୋଟେ ଅଛି ରାଜୀବ ଲୋଚନ, ଯୋଉଟାକି ଇକ୍ରିସାଟ ରୁ ବାହାର କରିଛନ୍ତି ସେମାନେ। ଆଉ ଗୋଟେ ଭୀମା ହରଡ଼ କିସମ ଅଛି, ଏଗୁଡ଼ିକ ଆକ୍ଚୁଲି ତାର ଅବଧିଟା ଅଧିକା, ଅମଳ ମଧ୍ୟ ଅଧିକା ମିଳିଥାଏ ଏ କିସମ ଗୁଡିକର।
0: ଆମେ ତ ଯେତେବେଳେ ବିହନକୁ ବ୍ୟବହାର କରିବା, ତାର ତ ବିଶୋଧନ ନିହାତି ଜରୁରୀ। ସେ ବିହନକୁ ଆମେ ବିଶୋଧନ କେମିତି କରିବା?
1: ବିଶୋଧନ କରିବା ପାଇଁ ହେଲେ ଆମର ପ୍ରଥମେ କବକ ଜନିତ ଜୀବାଣୁ ରକ୍ଷା ପାଇବା ପାଇଁ ତାର ଉପଚାର କରିବା, ତାପରେ ରକ୍ଷା ପାଇବା ପାଇଁ କୀଟପତଙ୍ଗ ତାର ଉପଚାର କରିବା। ତା ଛଡା ଏଇଟା ଯେହେତୁ ଗୋଟେ ଡାଲି ଜାତୀୟ ଫସଲ, ଆମେ ଗୋଟେ ବୀଜାଣୁ ସାରରେ ମଧ୍ୟ ଉପଚାର କରିବା ଉଚିତ। ପ୍ରଥମେ ତ ଆଲୋଚନା କରିବା
0: କବକରୁ କିପରି ରକ୍ଷା
1: ପାଇବା। ତ ଏଥିପାଇଁ ବିହନ ଗୁଡିକୁ ପ୍ରଥମେ କିଲୋଗ୍ରାମ ପ୍ରତି ମେଟାଲାକ୍ସିଲ ଏବଂ ମାଙ୍କୋଜେବ ର ଗୋଟେ ମିଶ୍ରିତ ଔଷଧ ଆସୁଛି କବକ ମାନଙ୍କ ରକ୍ଷା ପାଇବା ପାଇଁ। ସେଟା ଗୋଟେ କେଜି ବିହନରେ 2 ଗ୍ରାମ ହିସାବରେ ମିଶ୍ରିତ କରିକି ପ୍ରଥମେ ତାକୁ ରଖିବା।
0: ଆଜ୍ଞା,
1: ଏହା ଛଡ଼ା ଆମେ ଯୋଉ କୀଟପତଙ୍ଗ ଦାଉରୁ ରକ୍ଷା କରିବା ପାଇଁ କୀଟନାଶକ କ୍ଲୋରୋପାଇରିଫସ୍ରେ ବି ଆମେ ଉପଚାର କରିପାରିବା, କିମ୍ବା ଗୋଟେ ଆମର ଅଛି ଟ୍ରାଇକୋଡର୍ମା ଭିରିଡି।
0: ଆଜ୍ଞା,
1: ସେଇଟା ଆମର କେଜି ପ୍ରତି 5 ଗ୍ରାମ ହିସାବରେ ଗୋଟେ ମଣ୍ଡ ତିଆରି କରିକି ବିହନ ଗୁଡିକୁ ଗୋଳେଇକି ତାର ଗୋଟେ ମଣ୍ଡଟାକୁ ରଖିକି ଛାଇରେ ଶୁଖେଇକି ରଖିପାରିବା। କବକ ଜନିତ ଯୋଉ କୀଟନାଶକ ବୁଣିବାର ଗୋଟେ ସପ୍ତାହ ପୂର୍ବରୁ ବିହନ ଗୁଡିକୁ ବିଶୋଧନ କରିବା ଉଚିତ। ତାପରେ ଲଗେଇବାର ପୂର୍ବ ଦିନ କିମ୍ବା ଗୋଟେ 2 ଦିନ ପୂର୍ବରୁ ବୀଜାଣୁ ସାରରେ ବିହନ ଗୁଡିକୁ ଉପଚାର କରିବା ଉଚିତ। ଯେହେତୁ ଏଇଟା ଗୋଟେ ଡାଲି ଜାତୀୟ ଫସଲ, ବୀଜାଣୁ ଗୁଡିକ ଅଛି ରାଇଜୋବିୟମ, ଫସ୍ଫୋବ୍ୟାକ୍ଟେରିଆ, ଏସବୁ ବୀଜାଣୁ ଗୁଡିକ ସହିତ ଉପଚାର କରିବା ଦ୍ୱାରା ଏଇ ରାଇଜୋବିୟମ ବ୍ୟାକ୍ଟେରିଆ କଣ କରିଥାଏ, ହରଡ଼ ଫସଲ ସହିତ ବାୟୁମଣ୍ଡଳର ଯବକ୍ଷାରଜାନକୁ ଆଣିକି ବିବନ୍ଧନ କରିକି ଗଛକୁ ଯୋଗାଇଥାଏ।
0: ଆଜ୍ଞା,
1: ସେଥିପାଇଁ ଆମେ ଏଇ ବୀଜାଣୁ ସାର ସହିତ ଉପଚାର କରିବା ବିହନ ଗୁଡିକୁ ନିହାତି ଜରୁରୀ।
0: ଯୋଉ ବୁଣିବାର ପ୍ରକୃଷ୍ଟ ସମୟ ଆଉ କେତେ କେତେ ଦୂରତାରେ ଆମେ ହରଡ଼ ଗଛ ଲଗେଇ ପାରିବା, ଆଉ ବିହନ ପରିମାଣ ଆମେ ଧର ଗୋଟେ ଏକରକୁ ନେଲେ କେତେ ପରିମାଣର ନେଇପାରିବା ବିହନ, ସେ ସମ୍ପର୍କରେ ଟିକେ ବୁଝେଇକି ଆମ ଚାଷୀ ଭାଇମାନଙ୍କୁ କୁହନ୍ତୁ।
1: ଆଜ୍ଞା, ଏଥିପାଇଁ ଆମକୁ ଏକର ପ୍ରତି 12 କେଜି ବିହନ ଦରକାର ହେଇଥାଏ। ଏବଂ ଏଇ ବିହନ ବୁଣିବା ପାଇଁ ଆମେ ପ୍ରଥମେ ଯୋଉ ଜମିକୁ ତ 2-3 ଓଡ଼ ଚାଷ କରିଦେବା ଦରକାର। ତାପରେ ଶେଷ ଓଡ଼ ଚାଷ ସମୟରେ ଏକର ପ୍ରତି 2 ଟନ୍ ଶୁଖିଲା ଗୋବର ଖତ ମିଶେଇ ଦେଇକି ସମତଳ କରିଦେବା। ତାପରେ ଆମେ ଲଙ୍ଗଳ ସାହାଯ୍ୟରେ ସିଆର ପ୍ରସ୍ତୁତ କରି ବିଶୋଧିତ ବିହନ ବୁଣିବା ଉଚିତ।
0: ଆଜ୍ଞା,
1: ଏଇ ଅତି ସରଳ କିସମ ପାଇଁ ଆମର ଧାଡ଼ିକୁ ଧାଡ଼ି ଦୂରତା 45 ସେଣ୍ଟିମିଟର

0: ଏବଂ ଗଛକୁ ଗଛ ଦୂରତା 10 ସେଣ୍ଟିମିଟର ରଖିବା ଉଚିତ। ସରଳ କିସମ ବିହନର ପରିମାଣ ହେଉଛି ଆମର ଏକର ପ୍ରତି 8 କେଜି ବିହନ ଦରକାର ହେଇଥାଏ।
1: ଆଚ୍ଛା।
0: ଏବଂ ଜମି ପ୍ରସ୍ତୁତ କରି ଏହାର ସିଆର ମଧ୍ୟରେ 2 ସିଆର ମଧ୍ୟରେ ଦୂରତା ଆମେ ରଖିବା 60 ସେଣ୍ଟିମିଟର ଆଉ ଗଛକୁ ଗଛ ଭିତରେ 2ଟା ଗଛ ଭିତରେ ଦୂରତା 20 ସେଣ୍ଟିମିଟର ରଖିବା ଉଚିତ।
1: ଆଜ୍ଞା।
0: ତାପରେ ଆଲୋଚନା କରିବା ମଧ୍ୟମ କିସମ ବିହନ ବିଷୟରେ।
1: ଆଜ୍ଞା।
0: ଏବଂ ଏହା ପାଇଁ ଆବଶ୍ୟକ ପରିମାଣର ବିହନ ଏକର ପ୍ରତି 6 କେଜି ବିହନ ଦରକାର ହେଇଥାଏ।
1: ଆଜ୍ଞା।
0: ଏବଂ ଜମି ପ୍ରସ୍ତୁତ କରିବା ପରେ ସମତୁଲ ଜମିରେ ଆମେ ଧାଡ଼ିକୁ ଧାଡ଼ି 90 ସେଣ୍ଟିମିଟର ଦୂରତା ଏବଂ ଗଛକୁ ଗଛ 30 ସେଣ୍ଟିମିଟର ଦୂରତା ରଖିବା ଉଚିତ।
1: ମ୍ୟାଡାମ, କି ଯଦି ଆମେ ହରଡ଼ ଚାଷରେ ଚାହିଁବା କିଛି ଅନ୍ତ ଫସଲ କରିବା ପାଇଁ ଆମେ କରିପାରିବା କି?
0: ଯେହେତୁ ହରଡ଼ ଫସଲ ମୁଖ୍ୟତଃ ସରଳ କିସମ ଏବଂ ମଧ୍ୟମ କିସମ ଗୁଡାକ ଆମେ ଧାଡ଼ିକୁ ଧାଡ଼ି ବ୍ୟବଧାନ 60ରୁ 90 ସେଣ୍ଟିମିଟର ଭିତରେ ରଖିବା ପାଇଁ ପରାମର୍ଶ ଦଉଛେ। ତ ସେଇ 2 ଧାଡ଼ି ମଧ୍ୟରେ ଯୋଉ ଦୂରତାଟା ତାକୁ ବ୍ୟବହାର କରିକି ଅନ୍ତ ଫସଲ କରିପାରିବା। ମୁଖ୍ୟତଃ ହରଡ଼ ଫସଲରେ ଆମେ ମୁଗ, ବିରି, ମାଣ୍ଡିଆ, ଚିନାବାଦାମ ଆଦି ଅନ୍ତ ଫସଲ ଚାଷ କରିପାରିବା, ଯୋଉଟା କି ଆମର ହରଡ଼ ଫସଲ ଅମଳ ପୂର୍ବରୁ ଆମେ ଅମଳ କରିଦେଇ ପାରୁଥିବା।
1: ଆଚ୍ଛା ମ୍ୟାଡାମ, ଯୋଉ ଜଳ ପରିଚାଳନା ଆମେ ହରଡ଼ ଚାଷରେ କିପରି କରିବା?
0: ଫୁଲ କଢ଼ ଆସିବା ସମୟରେ ଯଦି ବର୍ଷାର ଅଭାବ ରହିଥାଏ, ପାଣିର ଅଭାବ ରହିଥାଏ, ସେତେବେଳେ ଗୋଟେ ହାଲକା ଜଳସେଚନ କରିବା ଉଚିତ ଆମେ ଫୁଲ କଢ଼ ଆସିବା ସମୟରେ ଏବଂ ଫଳ ଧରିବା ସମୟରେ ହାଲକା ଜଳସେଚନ କରିବା ଉଚିତ।
1: ଆଚ୍ଛା ମ୍ୟାଡାମ, ହରଡ଼ ଫସଲରେ କି ପ୍ରକାର ରୋଗ ପୋକ ହୁଏ ତାକୁ ଆମେ ଦମନ କିପରି କରିବା ସେ ସମ୍ପର୍କରେ ଟିକେ କୁହନ୍ତୁ।
0: ହରଡ଼ ଫସଲରେ ମୁଖ୍ୟତଃ ଆମର ଯଦି ରୋଗ ବିଷୟରେ ଆଲୋଚନା କରିବା, ଝାଉଁଳା ରୋଗ, ଚେର ସଢା ରୋଗ କିମ୍ବା ମୂଳ ସଢା ରୋଗ ଦେଖା ଦେଇଥାଏ। ଏହି ରୋଗକୁ ଦମନ କରିବା ପାଇଁ ଆମେ ମୁଖ୍ୟତଃ ମେଟାଲାକ୍ସିଲ ଆଉ ମାଙ୍କୋଜେବ୍, ଏଇ 2ଟି କବକ ନାଶକ ଔଷଧର ଗୋଟେ ମିଶ୍ରଣ ଆସୁଛି ଯୋଉଟାକି ଆମେ ବ୍ୟବହାର କରିପାରିବା। 1 ଲିଟର ପାଣିରେ 2 ଗ୍ରାମ ମେଟାଲାକ୍ସିଲ ଆଉ ମାଙ୍କୋଜେବ୍ର ମିଶ୍ରିତ ଔଷଧଟାକୁ ବ୍ୟବହାର କରିପାରିବା। 1 ଲିଟର ପାଣିରେ 2 ଗ୍ରାମ ହିସାବରେ ବ୍ୟବହାର କରିକି ସ୍ପ୍ରେ କରିବା ଦ୍ୱାରା ଏହି ରୋଗକୁ ଆମେ ନିୟନ୍ତ୍ରଣ
1: କରିପାରିବା କି ନିୟନ୍ତ୍ରଣ କରିପାରିବା।
0: ତା ଛଡ଼ା ଆଉ ବି ରୋଗ ଆସୁଛି, କଳା ଦାଗ କିମ୍ବା ପତ୍ରପୋଡ଼ା, ଏସବୁ ରୋଗ ଦମନ କରିବା ପାଇଁ ପ୍ରୋପିକୋନାଜଲ କିମ୍ବା ହେକ୍ସିକୋନାଜଲ ଔଷଧ ଆସୁଛି ଆମର। 1 ଲିଟର ପାଣିରେ 1 ଗ୍ରାମ ହିସାବରେ ଆକୁ ବ୍ୟବହାର କରିକି ଏହି ରୋଗକୁ ନିୟନ୍ତ୍ରଣ କରିପାରିବା। ତା ଛଡ଼ା ଯଦି ଆମେ ଆଲୋଚନା କରିବା କୀଟ ନିୟନ୍ତ୍ରଣ ବିଷୟରେ, ବିଶେଷତଃ ଆମର ହରଡ଼ ଫସଲରେ ବିଭିନ୍ନ ରକମର ଶୋଷକ ପୋକ ଗୁଡିକ ଲାଗିଥାନ୍ତି, ଜଉ, ଉକୁଣିଆ ପୋକ, ଏସବୁ ନିୟନ୍ତ୍ରଣ କରିବା ପାଇଁ ଥାୟୋମିଥାକ୍ସମ ଗୋଟେ ଔଷଧ ଆସୁଛି। ସେ ଔଷଧଟା ଆମର 200 ଲିଟର ପାଣିରେ 60 ml ବ୍ୟବହାର କରିକି ଏକର ପ୍ରତି ଆମେ ତାକୁ ସ୍ପ୍ରେ କରିବା ଦ୍ୱାରା ଏସବୁ ଶୋଷକ କୀଟ ଗୁଡିକ ନିୟନ୍ତ୍ରଣ କରିପାରିବା। ମୁଖ୍ୟତଃ ଆଉ ହରଡ଼ ଫସଲରେ ଫଳ ବିନ୍ଧା କିମ୍ବା ଛୁଇଁ ବିନ୍ଧା ପୋକ ଦେଖାଯାଇଥାନ୍ତି, ଏହି ପୋକକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଔଷଧ ରହିଛି। କ୍ଲୋରାଣ୍ଟି ନିଲିପୋର କହିକି ଗୋଟେ ଔଷଧ ରହିଛି, ଫ୍ଲୁବେଣ୍ଡାମାଇଡ, ଇମାମେକ୍ଟିନ ବେଞ୍ଜୋଏଟ, ଏସବୁ ଔଷଧ ଗୁଡିକ ଆମେ ଏକର ପ୍ରତି 200 ଲିଟର ପାଣିରେ 80 ml ଔଷଧ ପ୍ରୟୋଗ କରି ଫଳ ବିନ୍ଧା କିମ୍ବା ଛୁଇଁ ବିନ୍ଧା ପୋକ ଗୁଡିକୁ ନିୟନ୍ତ୍ରଣ କରିପାରିବା।
1: ଆଚ୍ଛା ମ୍ୟାଡାମ, ଏଇ ଯୋଉ ରୋଗ ପୋକ ନିୟନ୍ତ୍ରଣକୁ ଆମେ ଜୈବିକ ଉପାୟରେ କରିପାରିବା ଆଉ ରାସାୟନିକ ଉପାୟରେ ବି କରିପାରିବା। ଜୈବିକ ଉପାୟରେ ଯଦି ଆମେ କରିବା କଣ କଣ ସବୁ ପ୍ରୟୋଗ କରିକି କରିପାରିବା?
0: ଏଇ ଜୈବିକ ଉପାୟରେ ଆମେ ଏଇସବୁ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଯେମିତି ଆମେ ଆଲୋଚନା କରିଥିଲେ ବିହନ ବିଶୋଧନ ବେଳେ, 1 କେଜି ବିହନ ପାଇଁ 5 ଗ୍ରାମ ଟ୍ରାଇକୋଡର୍ମା ଭିରିଡିର ଗୋଟେ ମଣ୍ଡ ପ୍ରସ୍ତୁତ କରିକି ବିହନରେ ଗୋଟେ ଘୋଳ ପ୍ରସ୍ତୁତ କରିକି ତାକୁ ଆବରଣ ଦବା। ତା ଛଡ଼ା ଆମେ ରୋଗ ଲାଗିଲା ବେଳେ ବି ଆମେ ଯଦି ଟ୍ରାଇକୋଡର୍ମା ଭିରିଡିକୁ ମାଟି ସହିତ ମିଶେଇକି ଯୋଉ ମାଟିରେ ଲଗଉଛେ ସେଠି ବି ଆମେ ଯଦି ଟ୍ରାଇକୋଡର୍ମା ଭିରିଡି ଦେଇଦଉଛେ ବି ରୋଗକୁ ନିୟନ୍ତ୍ରଣ କରିପାରିବା। ଏବଂ ବିଶେଷତଃ ଏଇ ଯୋଉ ଶୋଷକ କୀଟକୁ ଆମେ ନିମ ତେଲକୁ ସ୍ପ୍ରେ କରିପାରିବା। 1 ଲିଟର ପାଣିରେ 5 ml ନିମ ତେଲ ମିଶେଇକି ସ୍ପ୍ରେ କରିବା ଦ୍ୱାରା ଆମେ ଏହି ଶୋଷକ କୀଟ ଗୁଡିକର ନିୟନ୍ତ୍ରଣ କରିପାରିବା।
1: ଆଚ୍ଛା ଆପଣ ଯୋଉ କହିଲେ ସାର ପ୍ରୟୋଗ କରିବା ବା କୀଟନାଶକ ପ୍ରୟୋଗ କରିବା ରାସାୟନିକ, ଚାଷୀ ଭାଇ ମାନେ କଣ କେମିତି ପ୍ରିକସନ ନେଇକି ରାସାୟନିକ ସାର ବା କୀଟନାଶକ ପ୍ରୟୋଗ କରିବେ?
0: ରାସାୟନିକ ସାର ହଉ କିମ୍ବା କୀଟନାଶକ କିମ୍ବା ତୃଣନାଶକ, ଯାହା ବି ଆମେ ରାସାୟନିକ ପଦାର୍ଥ ଆମେ ପ୍ରୟୋଗ କରୁଛେ, ପରାମର୍ଶ ଦବା କୀଟନାଶକ ଔଷଧ କିମ୍ବା ତୃଣନାଶକ ଔଷଧ ପ୍ରୟୋଗ କରିବା ସମୟରେ ଚାଷୀ ଭାଇମାନେ ତାଙ୍କର ହାତରେ ଗ୍ଲୋଭ୍ସ ପିନ୍ଧିବା ଦରକାର, ମୁହଁରେ ମାସ୍କ ଲଗେଇକି ସ୍ପ୍ରେ କରିବା ଉଚିତ, ଯଦ୍ୱାରା ସେମାନେ ନିଜକୁ ବି ରାସାୟନିକ ଔଷଧ ଗୁଡିକର ପ୍ରାଦୁର୍ଭାବରୁ ସୁରକ୍ଷିତ ରଖିପାରିବେ।
1: ଆପଣ ତ ଖୁବ ସୁନ୍ଦର ଭାବରେ ଏଇ ଉନ୍ନତ ପ୍ରଣାଳୀରେ କିପରି ହରଡ଼ ଚାଷ କରିବା କହିଲେ, ଖାଦ୍ୟ ସାର ପରିଚାଳନା କିପରି କରିବା ହରଡ଼ ଫସଲରେ?
0: ହରଡ଼ ଫସଲ ଆମର ଯେହେତୁ ଗୋଟେ ଡାଲି ଜାତୀୟ

0: ଫସଲ, ଡାଲି ଜାତୀୟ ଫସଲର ଯୋଉ ଚେରରେ ଯୋଉ ଗଣ୍ଠି ରହିଛି, ସେ ଗଣ୍ଠିରେ ଗୋଟେ ରକମର ବୀଜାଣୁ ରହିଥାଏ, ତାର ନାଁ ରାଇଜୋବିୟମ୍। ଏଇ ରାଇଜୋବିୟମ୍ ବୀଜାଣୁଟି ଆମର ବାୟୁମଣ୍ଡଳର ଯବକ୍ଷାରଜାନ ଯୋଉ ଅଛି ତାକୁ ବିବନ୍ଧନ କରିକି ମାଟିରେ ଫସଲକୁ ଯୋଗେଇଥାଏ। ତ ସେଥିପାଇଁ ଆମର ମୁଖ୍ୟତଃ ଡାଲି ଜାତୀୟ ଫସଲରେ କମ୍ ପରିମାଣର ସାର ଦରକାର ହୋଇଥାଏ। ଅନୁମୋଦିତ ସାର ପରିମାଣ ହେଉଛି ଏକର ପ୍ରତି 8 କେଜି ଯବକ୍ଷାରଜାନ, 16 କେଜି ଫସ୍ଫରସ୍ ଏବଂ 8 କେଜି ପଟାସ ଦରକାର ହୋଇଥାଏ। ଏହି ଅନୁମୋଦିତ ସାର ପ୍ରୟୋଗ କରିବା ପାଇଁ ଆମକୁ 35 କେଜି DAP, 3 କେଜି ୟୁରିଆ ଏବଂ 13 କେଜି ପଟାସ ସାର ଦରକାର ହୋଇଥାଏ। ଏହି ସାରକୁ ମୁଖ୍ୟତଃ ଆମେ ମୂଳ ସାର ଭାବେ ପ୍ରୟୋଗ କରିବା ଉଚିତ। ମୂଳ ସାର ପ୍ରୟୋଗ କରିବା ପରେ ଲଗେଇବାର 50-60 ଦିନ ବେଳକୁ ଯେତେବେଳେ ଫୁଲ କଢ ଧରିବା ଆରମ୍ଭ କରିବ, ସେତେବେଳେ ଆମେ NPK 19-19-19 ଏକ ତରଳ ସାର ରହିଛି, ଯୋଉଟାକି ଆମେ ଲିଟର ପ୍ରତି 10-20 ମିଲି ଲିଟର ହିସାବରେ ମିଶେଇ ସ୍ପ୍ରେ କରିଦେଇ ପାରିବା।
1: ଆଜ୍ଞା।
0: ଏବଂ ଏହା ସହିତ ଆମେ ସଲ୍ୟୁବର କହି ଗୋଟେ ସାର ଅଛି, ଯୋଉଥିରେ 20% ବୋରନ୍ ସାର ରହିଛି, ସେଇଟାକୁ ଆମେ ଲିଟର ପ୍ରତି 1-2 ଗ୍ରାମ ମିଶେଇ ସିଞ୍ଚନ କରିବା ଉଚିତ ଫୁଲ କଢି ଆସିବା ସମୟରେ।
1: ଆଚ୍ଛା।
0: ଏହା ସହିତ ଆମେ ଜୀବାଣୁ ସାର ବି ପ୍ରୟୋଗ କରିବା ଦ୍ୱାରା ଆମର ରାସାୟନିକ ସାରର ପରିମାଣ କମ୍ ଦରକାର ପଡିଥାଏ। ମାଟିରେ ଏକର ପ୍ରତି 4 କେଜି ରାଇଜୋବିୟମ, 4 କେଜି ଫସ୍ଫୋ ବ୍ୟାକ୍ଟେରିଆ ସାର ପ୍ରୟୋଗ କରିବା ଦ୍ୱାରା ଆମର 25% ରାସାୟନିକ ସାରର ପରିମାଣ କମ୍ ଦରକାର ହେଇଥାଏ।
2: ଏଇଠି ଗୋଟେ ମୁଖ୍ୟ କଥା ହେଲା, ଆମେ ତ ଚାଷ କରିଦେଲେ ଖାଲି ହବନି, ଚାଷର ଅମଳଟା ନିହାତି ଜରୁରୀ। ସେ ଅମଳ ସମ୍ପର୍କରେ ଆମେ ଚାଷୀ ଭାଇମାନଙ୍କୁ କିଛି କୁହନ୍ତୁ।
0: ହରଡ ଫସଲର ଅମଳ ପାଇଁ ଯେତେବେଳେ ଆମର 80% ଛୁଇଁ ଗୁଡିକ ପାକଳ ହେଇଯିବ, ସେତେବେଳେ ଆମେ ଅମଳ କରିଦବା ଦରକାର ହରଡ ଫସଲକୁ। ସକାଳ ସମୟରେ ଆମେ ସବୁବେଳେ ଏଇ ହରଡକୁ ଅମଳ କରିବା ଦରକାର। ଶୁଖିଲା ଟାଣୁଆ ଖରା ହେଇଗଲେ ହରଡ ଛୁଇଁ ଗୁଡିକ ଫାଟିକି ପଡିଯିବ ଜମିରେ, ତଦ୍ୱାରା ଆମର ଅମଳ କମିଯିବ। ସେଥିପାଇଁ ଆମେ ଯେତେବେଳେ 80% ଛୁଇଁ ଶୁଖି ଆସିବ, ସକାଳ ସମୟରେ ଆମେ ହରଡ ଗଛକୁ ଉପାଡି ଆଣି ତାକୁ ଖରାରେ ଶୁଖେଇ ଦବା। ଶୁଖେଇ ତାର ଛୁଇଁକୁ ବାଡେଇକି ତା ଦେହରୁ ହରଡ ଅମଳ କରିକି ଖରାରେ ଶୁଖେଇକି ଯେତେବେଳେ ତାର ଜଳୀୟ ଅଂଶ 10% କୁ କମି ଆସିବ, ତାକୁ ଆମେ ଗୋଦାମ ଘରକୁ ବିଶୋଧିତ କରି ବିଶୋଧିତ ବସ୍ତାରେ ତାକୁ ସାଇତି ରଖିବା ଉଚିତ।
2: ଆଚ୍ଛା, ଜଣେ ଚାଷୀ ଭାଇ ଯଦି ଚାହିଁବ, ଆପଣ ଯେମିତି କହିଲେ ସେଇ ପ୍ରଣାଳୀରେ ହରଡ ଚାଷ କଲେ ସେ ଲାଭବାନ ହବ?
0: ହରଡ ଫସଲ ପାଇଁ ମୁଖ୍ୟତଃ ଜମି ପ୍ରସ୍ତୁତିରୁ ଆରମ୍ଭ କରି ତାପରେ ଖାଦ୍ୟ ସାର ଆଉ ସବୁ ରୋଗ ପୋକ ପରିଚାଳନା ପାଇଁ ଯୋଉ ସବୁ ଔଷଧ ଦରକାର ହଉଛି, କିମ୍ବା ତୃଣ ଦମନ ପାଇଁ ଔଷଧ, ଏସବୁ ଯଦି ଆମେ ଦେଖିବା, ଆମର ଗୋଟେ ଏକର ପ୍ରତି ହରଡ ଫସଲରେ ଖର୍ଚ୍ଚ ହଉଛି 18,000-20,000 ଟଙ୍କା। ଆଉ ଆମେ ଅମଳ ପାଉଛେ ଏକର ପ୍ରତି ହାରାହାରି 6 କ୍ୱିଣ୍ଟାଲ ପ୍ରତି ଏକର ଅମଳ ମିଳୁଛି। ଆମର ଯୋଉ ରାଜ୍ୟ ସରକାର ସ୍ଥିର କରିଛନ୍ତି ନିମ୍ନ ସହାୟକ ମୂଲ୍ୟ ହରଡ ପାଇଁ କ୍ୱିଣ୍ଟାଲ ପ୍ରତି 7,550 ଟଙ୍କା, ତ ଆମେ 6 କ୍ୱିଣ୍ଟାଲ ଯଦି ହାରାହାରି ଅମଳ ପାଇବ, ତ ଆମର 7,550 ଟଙ୍କା ଆମର ରହିଲା ମିନିମମ ସପୋର୍ଟ ପ୍ରାଇସ କ୍ୱିଣ୍ଟାଲ ପ୍ରତି, ତ 6 କ୍ୱିଣ୍ଟାଲ ହେଲେ 45,000 ଟଙ୍କା ମିଳିବ ଏକର ପ୍ରତି ଅମଳରୁ। ତ ଆମର ଖର୍ଚ୍ଚ ହଉଛି 18,000-20,000 ଟଙ୍କା ଏବଂ ଆମକୁ ମିଳିଲା 45,000 ଟଙ୍କା, ତେଣୁ ଆମକୁ ପ୍ରାୟତଃ 25,000-27,000 ଟଙ୍କା ଏକର ପ୍ରତି ଲାଭ ମିଳିପାରିବ ହରଡ ଫସଲ କରିବା ଦ୍ୱାରା ଚାଷୀ ଭାଇମାନେ।
2: ଯାହା ହଉ ଜ୍ୟୋତିରେଖା ମ୍ୟାଡାମ, ଆଜି ଯାହା ଆମର ଆଲୋଚନାର ବିଷୟ ଥିଲା ଉନ୍ନତ ପ୍ରଣାଳୀରେ ହରଡ ଚାଷ, ସେ ସମ୍ପର୍କରେ ଆମକୁ ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ। ଆମ ଚାଷୀ ଭାଇମାନେ ଯଦି ଆଜି ଆମର ଏହି କାର୍ଯ୍ୟକ୍ରମ ଶୁଣୁଥିବେ, ନିଶ୍ଚୟ ସେମାନେ ଲାଭବାନ ହେବେ। ସେଥିପାଇଁ ଆପଣଙ୍କୁ ଆମର କିଷାନ ବାଣୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ଧନ୍ୟବାଦ ମ୍ୟାଡାମ, ନମସ୍କାର।
3: ନିଦିଆ, ତୋ ମନ ଜାଣି ମୁଁ ମହାଶୟଙ୍କୁ ସେମିତି ପ୍ରଶ୍ନ ପଚାରିଥିଲି, ଆଉ ମହାଶୟ ଆମର ଗୋଟି ଗୋଟି କିରି କେଡେ ସୁନ୍ଦର ଭାବରେ ବୁଝେଇକିରି କହିଲେ।
4: ହଁ ପରା, ଇଏ ତମେ ଯୋଉ ପ୍ରଶ୍ନ ସବୁ ପଚାରିଲ, ସେଗୁଡାକ ମୋରି ଭିତରେ ଥିଲା। ମତେ ତ ଲାଗୁଥିଲା ତମେ ପଚାରୁନ,
3: ଆଉ
4: ମୁଁ ପଚାରୁଛି ପରା।
3: ତୁ କିଏ ମୁଁ କିଏ, ଆମର ପା ହଉଛି ଏଇଟା ଗୋଟେ ପରିବାର, ଭାଇ ବନ୍ଧୁ କୁଟୁମ୍ବ ସମସ୍ତଙ୍କୁ ନେଇକି ତାଙ୍କ ସାଙ୍ଗରେ ଆମର ମଙ୍ଗ ଧରିଛନ୍ତି ଆମର ବିଶେଷଜ୍ଞ ମହାଶୟ ମହାଶୟ।
4: ହଁ, ଇଏ ସେଇଥିପାଇଁ ତ ଆମ ଚାଷୀ ଭାଇ ମାନେ ଭଲ ଭଲ କଥା ଏଇଠୁ ଜାଣୁଛନ୍ତି।
3: ଜାଣିବା କଥାରୁ ଗୋଟେ ବଢିଆ କଥା ମନେ ପଡିଗଲା, ବଜାର ଦର ଟିକେ ଜାଣିବାନି ଆମେ?
4: କହିବି ନା, ଆଉ ବଜାର ଦର କହୁଛି ଶୁଣ।
5: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ବିଲାତି।

0: ବାଇଗଣ କିଲୋ ପ୍ରତି 32-40 ଟଙ୍କା, ଆଳୁ କିଲୋ ପ୍ରତି 20-30 ଟଙ୍କା, ବାଇଗଣ କିଲୋ ପ୍ରତି 40 ଟଙ୍କା, ଭେଣ୍ଡି କିଲୋ ପ୍ରତି 33-39 ଟଙ୍କା, ଫୁଲକୋବି କିଲୋ ପ୍ରତି 36-45 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 25-35 ଟଙ୍କା, ବିନ୍ସ କିଲୋ ପ୍ରତି 63-80 ଟଙ୍କା, କଲରା କିଲୋ ପ୍ରତି 40-60 ଟଙ୍କା, ଜହ୍ନି ପୋଟଳ କାକୁଡ଼ି କିଲୋ ପ୍ରତି 20-40 ଟଙ୍କା ଏବଂ ପିଆଜ କିଲୋ ପ୍ରତି 62-73 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
1: ଯାହା ହଉ, ଆମେ ବଜାର ଦର ଜାଣିଲେ ଆମେ ଯୋଉ ପନିପରିବା ଚାଷ କରୁଛେ ଆମେ ଟିକେ ସତର୍କ ହେଇଯିବା। ଆମେ ଯୋଉ ବିକ୍ରି ବଟା କରିବାକୁ ହାଟକୁ ନଉଛେ, ବଜାରକୁ ନଉଛେ, ଆଉ ବେପାରୀମାନେ ବେଶୀ ଆମ ପାଖରୁ ନଉଛନ୍ତି, ସେମାନେ ଆଉ ଆମକୁ ଠକି ପାରିବେନି।
0: ହେଲେ ଅପା, ଏ ସମୟ ବର୍ତ୍ତମାନ ଆମେ ଉଠିବା। ଆଉ
1: ନିଦିଆ ସବୁବେଳେ ହେଲେ ସେ ଉଠିବା କଥାଟା ମତେ ଭାରି ବିରକ୍ତ ଲାଗେ।
0: ଇଏ କାମ ସରିଲେ ତ ଆମେ ଘରକୁ ଯିବା ନା?
1: ଆମେ ହଉଛୁ ଚାଷୀ ବନ୍ଦୀ ଲୋକ, ଦେଖୁଛୁ କେମିତିକା ବର୍ଷା ହଉଛି, ଅଛି ଅଛି ଖରା ଗୁଳୁଗୁଳି, ପୁଣି ଅସରାଏ ଦୂର ଦୂର କରି ନାଦି ଦଉଛି ବର୍ଷା। ତେଣୁ ଆମେ ଟିକେ ପାଣିପାଗ ଶୁଣିବା, ତାପରେ ଯାଇ ବୈଠକ ଘରୁ ବିଦାୟ ନବା।
0: ହଉ ତାହେଲେ।
2: ଭାରତୀୟ ପାଣିପାଗ ଗବେଷଣା କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଆଗାମୀ 24 ଘଣ୍ଟା ମଧ୍ୟରେ କିଛି କିଛି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ଅଳ୍ପ ଅଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।
4: ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା।
5: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ।
6: World Heart Day, we have Dr. Basanta Kumar Padhyari from Baripada.
7: Good evening, everybody. I, Dr. Basanta Kumar Padhyari, medicine specialist, district headquarters hospital, Baripada, Mayurbhanj, Odisha.
6: Doctor, how do I know my heart is healthy?
7: Heart, brain and lung, these three are tripod of life, and this heart among them is one of them, which is health of the heart is very, very essential. And the ame amaro hutpinda bhalo achi ki nahi lakshana ru sada sathik jana padibo nahi keteko heart problem achi lakshana na thai କିନ୍ତୁ କିଛି ମାତ୍ରାରେ ଜାଣିପାରିବା। ଯେଉଁଭଳି ଆମେ ଯେଉଁ ନର୍ମାଲ ଆକ୍ଟିଭିଟି କଲା ସମୟରେ କିମ୍ବା ଏକ୍ସରସାଇଜ୍ କଲା ସମୟରେ ଯଦି ଚେଷ୍ଟ ପ୍ରେସର, ପେନ୍, ଅନ୍ୟୁଜୁଆଲ ବ୍ରେଥଲେସନେସ୍, ଫେଣ୍ଟିଂ ଓର ଅନ୍ଏକ୍ସପ୍ଲେନ୍ ଡିଜିନେସ୍ ହୁଏ, ତାହେଲେ ଆମେ ହୃତ୍ପିଣ୍ଡର କିଛି ପ୍ରୋବ୍ଲେମ୍ ଅଛି ବୋଲି ଆମେ ଗେସ୍ କରିଥାଉ। ଏବଂ ଜଣେ ହେଲ୍ଦି ଲୋକ ଯଦି ଜଣଙ୍କର ବିପି ନର୍ମାଲ ରେଞ୍ଜରେ ରହିଥିବ।
6: A public awareness initiative for healthy heart.

ବିଭିନ୍ନ ଅଞ୍ଚଳରେ ପ୍ରାକୃତିକ ପରିବେଶ ମୁଖ୍ୟତଃ ଭୌଗୋଳିକ ସ୍ଥିତି, ଜଳବାୟୁ ଓ ଉଦ୍ଭିଦ ମଣ୍ଡଳର ବିବିଧତା ହେତୁ ବିଭିନ୍ନ ପ୍ରକାରର ବନ୍ୟପ୍ରାଣୀ ଏଠାରେ ଦେଖାଯାଆନ୍ତି। କେତେକ ପ୍ରାଣୀ ମଧ୍ୟ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଦେଖାଯାଉଥିବା ବେଳେ ଅନ୍ୟ କେତେକ ପ୍ରାଣୀ ସବୁ ସ୍ଥାନରେ ଦେଖିବାକୁ ମିଳନ୍ତି। ଅନୁକୂଳ ପ୍ରାକୃତିକ ପରିବେଶ ଓ ପରିସଂସ୍ଥା ହିଁ ଏମାନଙ୍କର ଉପଯୁକ୍ତ ବାସସ୍ଥାନ। ସେଥିପାଇଁ ଜୀବର ଅଭିବୃଦ୍ଧି ଓ ବଂଶବୃଦ୍ଧି ପାଇଁ ସେ ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟମାନ ସୃଷ୍ଟି କରିଛି। ତେବେ ଶ୍ରୋତାବନ୍ଧୁ, ଆମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ 18 ଅଭୟାରଣ୍ୟ ରହିଛି। ସେଥିମଧ୍ୟରୁ ଶିମିଳିପାଳ, ଭିତରକନିକା ଓ ଗହିରମଥା ଅଭୟାରଣ୍ୟ। ଆଜିର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ସେ ବିଷୟରେ ଆଲୋଚନା କରିବା। ଶ୍ରୋତାବନ୍ଧୁ, ଶିମିଳିପାଳ ଅଭୟାରଣ୍ୟ ଆମ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ। ଏହାର କ୍ଷେତ୍ରଫଳ 845.70 ବର୍ଗ କିଲୋମିଟର। ଏହା ଏକ ପ୍ରସ୍ତାବିତ ଜାତୀୟ ଉଦ୍ୟାନ। 1973 ମସିହାରେ ଏହାକୁ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳ ହିସାବରେ ଘୋଷଣା କରାଯାଇଥିଲା ଏବଂ ଏହାକୁ ଭାରତର 8ମ ସଂରକ୍ଷିତ ଜୈବ ମଣ୍ଡଳ ବା ବାୟୋସ୍ଫିୟର ରିଜର୍ଭ ଭାବରେ ଗ୍ରହଣ କରାଯାଇଛି। ବାଘମାନଙ୍କର ସଂରକ୍ଷଣ ଏବଂ ପରିଚାଳନା ପାଇଁ ଏବଂ ବ୍ୟାଘ୍ର ଯୋଜନା ଏଠାରେ କାର୍ଯ୍ୟକାରୀ ହେଉଛି। ଏହାଛଡ଼ା ଶିମିଳିପାଳର ରାମତୀର୍ଥଠାରେ 1979 ମସିହାରେ ଏକଥୁଣ୍ଟିଆ କୁମ୍ଭୀର ବା ମଗର ଗବେଷଣା ଏବଂ ସଂରକ୍ଷଣ କେନ୍ଦ୍ର ମଧ୍ୟ ସ୍ଥାପିତ ହୋଇଛି। ଏହି ଜଙ୍ଗଲରେ ଥିବା ଅନ୍ୟ ଜୀବଜନ୍ତୁମାନେ ହେଲେ ବାଘ, କଲରାପତ୍ରିଆ ବାଘ, ହାତୀ, ଗୟଳ, ହରିଣ, ସମ୍ବର, ବାରହା, ଚାରିସିଙ୍ଗା, ଭାଲୁ, ଗଧିଆ, କଟାସ, ମୟୂର, ମଇନା, ଥୁଣ୍ଟିଆ କୁମ୍ଭୀର ଇତ୍ୟାଦି। ସେହିପରି ଆମ ଓଡ଼ିଶାର ଭିତରକନିକା ଅନ୍ୟ ଏକ ଅଭୟାରଣ୍ୟ। ଏହା କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ। ଏହାର କ୍ଷେତ୍ରଫଳ ହେଉଛି 3670 ବର୍ଗ କିଲୋମିଟର। ଏହା ମଧ୍ୟ ଏକ ପ୍ରସ୍ତାବିତ ଜାତୀୟ ଉଦ୍ୟାନ। ମାଗ୍ରୁଲ ଜାତୀୟ ବୃକ୍ଷ ଯଥା ସୁନ୍ଦରୀ, ରାଇ, ହେନ୍ତାଳ ଆଦି ଗଛ ଏହି ଜଳାଭୂମିର ବିଶେଷତ୍ୱ। ଏହି ଜଙ୍ଗଲରେ ଥିବା ବନ୍ୟଜନ୍ତୁମାନେ ହେଲେ କଲରାପତ୍ରିଆ ବାଘ, ବଣଭୁଆ, ବଣୁଆ ଘୁଷୁରୀ, ହରିଣ, ସମ୍ବର, ଝିଙ୍କ, ଡଲଫିନ୍, ସମୁଦ୍ର କଇଁଛ, କୁମ୍ଭୀର, ପାଣିଗୋଧି, ଅହିରାଜ ଏହିସବୁ। ଏହାଛଡ଼ା ଶୀତଦିନେ ଏହି ଅଞ୍ଚଳକୁ ନାନା ପ୍ରକାର ବା ବିଭିନ୍ନ ଜାତିର ପକ୍ଷୀ ଆସନ୍ତି। ସେଥିପାଇଁ ଶ୍ରୋତାବନ୍ଧୁ, ଏହାର ପ୍ରାକୃତିକ ଦୃଶ୍ୟ ଅତି ମନୋରମ। ଏହାଛଡ଼ା ଭିତରକନିକାର ଡାଙ୍ଗମାଳଠାରେ ବଉଳା କୁମ୍ଭୀରମାନଙ୍କର ସଂରକ୍ଷଣ ଲାଗି ଏକ ଗବେଷଣା କେନ୍ଦ୍ର ସ୍ଥାପିତ ହୋଇଅଛି।

ସେହିପରି ଅନ୍ୟ ଏକ ଅଭୟାରଣ୍ୟ ଗହିରମଥା। ଏହା ଏକ ସାମୁଦ୍ରିକ ଅଭୟାରଣ୍ୟ ବା ମେରାଇନ୍ ସାଙ୍କ୍ଚୁରୀ। ଏହା ଅଲିଭ୍ ରିଡ୍ଲେ କଇଁଛ ମାନଙ୍କ ପାଇଁ ପୃଥିବୀର ସର୍ବବୃହତ ଅଣ୍ଡା ଦେବା ସ୍ଥଳ। କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକାର ପୂର୍ବ ସୀମାରେ ଗହିରମଥା ସମୁଦ୍ର ଉପକୂଳ ରହିଛି, ଯାହାକି ଧାମରା ନଦୀ ମୁହାଣ ଠାରୁ ବରୁଣେଇ ନଦୀ ମୁହାଣ ପର୍ଯ୍ୟନ୍ତ 35 କିଲୋମିଟର ବ୍ୟାପୀ ପ୍ରସାରିତ ହୋଇଛି। ଏକ ଗଣନା ଅନୁଯାୟୀ ବର୍ଷକୁ 2 ଥର 6.9 ଲକ୍ଷ ମାଇ ଅଲିଭ୍ ରିଡ୍ଲେ କଇଁଛ ଗହିରମଥା ଉପକୂଳରେ ଅଣ୍ଡା ଦେବା ପାଇଁ ଏକତ୍ରିତ ହୁଅନ୍ତି। ପ୍ରଥମ ଥର ଡିସେମ୍ବରରୁ ମାର୍ଚ୍ଚ ମଧ୍ୟଭାଗ ଭିତରେ ଏବଂ ଦ୍ୱିତୀୟ ଥର ଏପ୍ରିଲ ମାସରେ। ଏହାର ସ୍ଥଳଚର ଜୀବମାନେ ଭିତର କନିକାରେ ଯେଉଁମାନେ ଅଛନ୍ତି ସେହିମାନଙ୍କ ସହ ସମାନ। ସାମୁଦ୍ରିକ ଜୀବମାନଙ୍କ ମଧ୍ୟରେ ପ୍ରୋଟିଷ୍ଟ, ଜେଲିଫିସ୍, ପଲିକିଟସ୍, ମାଲୁସ୍କ ଏବଂ ମାଛ ଅନ୍ୟତମ। ଶ୍ରୋତା ବନ୍ଧୁ, ସେହିପରି ଅନ୍ୟ ଏକ ଅଭୟାରଣ୍ୟ ସାତକୋଶିଆ ଗଣ୍ଡ ଅଭୟାରଣ୍ୟଟି 3ଟି ଜିଲ୍ଲା ଯଥା ନୟାଗଡ଼, ଫୁଲବଣୀ ଓ ଅନୁଗୁଳର ସଙ୍ଗମ ସ୍ଥଳରେ ଅବସ୍ଥିତ। ମହାନଦୀର ସାତକୋଶିଆ ଗଣ୍ଡ 7 କୋଶ ଲମ୍ବ, ଅର୍ଥାତ 14 ମାଇଲ ବା 22 କିଲୋମିଟର ଲମ୍ବ। ଏହାର କ୍ଷେତ୍ରଫଳ 795 ବର୍ଗ କିଲୋମିଟର। ଏଠାକାର ଜଙ୍ଗଲରେ ହାତୀ, ବାଘ, କଲରାପତ୍ରିଆ ବାଘ, ହରିଣ, କୁଟୁରା, ବାରହା, ଭାଲୁ, ବଳିଆ କୁକୁର, ସମ୍ବର, ଗୟଳ, ସାପ ଓ ଅନେକ ପ୍ରକାରର ପକ୍ଷୀ ଦେଖାଯାଆନ୍ତି। ପୂର୍ବେ ଏହି ଗଣ୍ଡରେ ଶହ ଶହ ସଂଖ୍ୟାରେ ଘଡ଼ିଆଳ, କୁମ୍ଭୀର

ବାସ କରୁଥିଲେ। ଘଡ଼ିଆଳ କୁମ୍ଭୀର ସଂରକ୍ଷଣ ଲାଗି ଏ ଅଞ୍ଚଳକୁ 1975 ଅଭୟାରଣ୍ୟ ରୂପେ ଗଠନ କରାଯାଇଅଛି। ଟିକରପଡ଼ା ଠାରେ ଘଡ଼ିଆଳ କୁମ୍ଭୀର ସମ୍ବନ୍ଧରେ ଗବେଷଣା କରାଯାଇଅଛି। ଏହା ଅନୁଗୁଳ ଠାରୁ 62 କିଲୋମିଟର ଦୂରରେ ଅବସ୍ଥିତ। ସେହିପରି ନନ୍ଦନକାନନ ଅଭୟାରଣ୍ୟଟି ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ। ଏହାର କ୍ଷେତ୍ରଫଳ 14.26 ବର୍ଗ କିଲୋମିଟର। ଏହି ଅଭୟାରଣ୍ୟରେ ଚିତ୍ତ ବିନୋଦନ ଏବଂ ଗବେଷଣା ପାଇଁ ଏକ ପ୍ରାଣୀ ଉଦ୍ୟାନ ବା ଜୁଲୋଜିକାଲ ପାର୍କ ଏବଂ ଏକ ଉଦ୍ଭିଦ ଉଦ୍ୟାନ ବା ବୋଟାନିକାଲ ଗାର୍ଡେନ ରହିଛି। ନନ୍ଦନକାନନ ଧଳାବାଘ ବା ହ୍ୱାଇଟ୍ ଟାଇଗର ପାଇଁ ପ୍ରସିଦ୍ଧ। ନନ୍ଦନକାନନ ଧଳାବାଘ ମାନଙ୍କର ବଂଶବୃଦ୍ଧି କରିବାରେ ସଫଳ ହୋଇଛି ଏବଂ ବର୍ତ୍ତମାନ ଚିଡ଼ିଆଖାନାରେ 11 ଧଳାବାଘ ଅଛନ୍ତି। 1991 ପୃଥିବୀର ପ୍ରଥମ ସିଂହ ସଫାରୀ ବା ଲାୟନ ସଫାରୀ ଏଠାରେ ସ୍ଥାପିତ ହୋଇଥିଲା। ଏଠାରେ ଥିବା ଅନ୍ୟ ଜୀବମାନେ ହେଲେ ହରିଣ, ସମ୍ବର, ମାଙ୍କଡ଼, ଭାଲୁ, ସାପ, ହାତୀ, ଗଣ୍ଡା ଏବଂ ଅନେକ ପ୍ରକାରର ପକ୍ଷୀ ସମୂହ।

ଶ୍ରୋତା ବନ୍ଧୁ, ଚିଲିକା ଆମ ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଏକ ବୃହତ ଲବଣାକ୍ତ ଜଳ ବିଶିଷ୍ଟ ହ୍ରଦ, ଯାହାକି ପୁରୀ ଜିଲ୍ଲାରେ ଅବସ୍ଥିତ। ଏହି ଜଳମୟ ଅଭୟାରଣ୍ୟର ଏକ ବିଶେଷତ୍ୱ ଏହି ଯେ ଏଠାରେ ଉଭୟ ସାମୁଦ୍ରିକ ଓ ନଦୀ ମୁହାଣର ପ୍ରାଣୀମାନେ ଦେଖାଯାଆନ୍ତି। ଚିଲିକା ଯୋଉଟାକି ନାଳବଣର କ୍ଷେତ୍ରଫଳ ହେଉଛି 15.68 ବର୍ଗ କିଲୋମିଟର। ଏଠାରେ ଶୀତ ଦିନରେ ଅନେକ ପ୍ରକାରର ପକ୍ଷୀମାନଙ୍କର ସମାଗମ ହୁଏ, ତେଣୁ ନଭେମ୍ବର ଠାରୁ ଫେବୃଆରୀ ମାସ ମଧ୍ୟରେ ଚିଲିକା ହ୍ରଦ ଏକ ପକ୍ଷୀ ବସତିରେ ପରିଣତ ହୁଏ। ଏହି ହ୍ରଦରେ ଥିବା ଅନ୍ୟ ପ୍ରାଣୀମାନଙ୍କ ମଧ୍ୟରେ ମାଛ, କଙ୍କଡ଼ା, ଚିଙ୍ଗୁଡ଼ି, ଡଲଫିନ୍ ଆଦି ଅନ୍ତର୍ଭୁକ୍ତ। ଏହା ଛଡ଼ା ହ୍ରଦଗଡ଼ ଅଭୟାରଣ୍ୟଟି କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ। ଏହାର କ୍ଷେତ୍ରଫଳ ହେଉଛି 190 ବର୍ଗ କିଲୋମିଟର। ଏହି ଜଙ୍ଗଲରେ ହାତୀ, କଲରାପତ୍ରିଆ ବାଘ, ବଣୁଆ କୁକୁର ଆଦି ଦେଖାଯାଆନ୍ତି। ଏହା ମଧ୍ୟ ଥୁଣ୍ଟିଆ କୁମ୍ଭୀରମାନଙ୍କର ଉପଯୁକ୍ତ ବାସସ୍ଥଳୀ ଅଟେ। ବୈଶିପଲ୍ଲୀ ଅଭୟାରଣ୍ୟ ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ। ଏହାର କ୍ଷେତ୍ରଫଳ 170 ବର୍ଗ କିଲୋମିଟର। ବାଘ, ହାତୀ, ଗୟଳ, ସମ୍ବର, ଭାଲୁ, ହରିଣ ଆଦି ଜନ୍ତୁ ଏହି ଅଭୟାରଣ୍ୟର ବିଶେଷତ୍ୱ। ସେହିପରି କଟଗଡ଼ ଅଭୟାରଣ୍ୟଟି ଫୁଲବଣୀ ଜିଲ୍ଲାରେ ଅବସ୍ଥିତ। ଏହାର କ୍ଷେତ୍ରଫଳ 400 ବର୍ଗ କିଲୋମିଟର। ଏହି ଜଙ୍ଗଲରେ ବାଘ, ହାତୀ, ଗୟଳ, ସମ୍ବର, ହରିଣ, ମୟୂର, ଝାର କୁକୁଡ଼ା, ଚୌସିଙ୍ଗା, ନୀଳଗାଈ ଆଦି ଦେଖାଯାଆନ୍ତି। ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି, ତେବେ ଏଇଠି ରଖୁଛୁ ଆଜିର ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମକୁ। ନମସ୍କାର।

गीतातीत ଗୀତାତୀତ କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଆଇନା କଥାଚିତ୍ରରୁ ଏହି ଗୀତଟି। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର।

यतेबेळ चाहिँ कार्यक्रम रिले गरी सुनाइलु आकाशवाणी दिल्ली रो आकाशवाणी बारिपदा स्टुडियो घडीरे समय वर्तमान राति 10:20 ଆସନ୍ତୁ ଶୁଣିବା ପରେ ପରେ କେତୋଟି ସୁଗମ ସଙ୍ଗୀତ ବସନ୍ତରାଜ ସାମଲଙ୍କ ରଚନାରୁ ଶିଳ୍ପୀ ତପୁ ମିଶ୍ର ଏବଂ ଶ୍ରୀଚରଣଙ୍କ କଣ୍ଠରେ ଆସନ୍ତୁ ଶୁଣିବା ଏ ଗୀତଟି।